ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶତାବ୍ଦ ଶ୍ରାବଣ ମାସ 7 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 29 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:30 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଶ୍ରୋତାବନ୍ଧୁ ଏତିଟି ସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଗୀତଟିକୁ ଶୁଣିଲେ। ଶିଳ୍ପୀ ମିତାଲି ଚିନାରାଙ୍କ କଣ୍ଠରେ, ରଚନା କରିଥିଲେ ପୀତାମ୍ବର ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ହେଉଛି
1: ଆପଣ
0: ଡିଜିଟାଲ ଆରେଷ୍ଟରେ ଅଛନ୍ତି ଅନ୍ୟ କୋଠରୀକୁ ଯାଆନ୍ତୁ ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି ଲମ୍ବା ଫସିବେ ଦଶ ଲକ୍ଷ ଦିଅନ୍ତୁ ବଞ୍ଚିଯିବେ
2: ସାର୍ ଏତେ କୋଉଠୁ
0: ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ ବାକି ପରେ
3: ସାର୍ 2 ଲକ୍ଷ
4: କଣ ହେଲା ବାପା
2: ଝିଅ ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି
0: ଆରେ
2: କାଟିଦେଲା
4: ପାନିକ୍ ହୁଅନି ବାପା ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍
2: ଫ୍ରଡ୍
4: ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ
5: ଆର୍ବିଆଇ କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
6: ପ୍ରଚାର କରୁଛୁ ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ
7: ପ୍ରଣାମ ଶ୍ରୋତାବନ୍ଧୁ ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଆଷାଢ଼ର ପୂର୍ଣ୍ଣମୀ ତିଥିରେ ବ୍ୟାସ ବା କୃଷ୍ଣ ଦ୍ୱୈପାୟନ ଜନ୍ମଗ୍ରହଣ କରିଥିଲେ ଯମୁନା ନଦୀର ଗୋଟିଏ ଟାପୁରେ ତାଙ୍କର ପିତା ଥିଲେ ମହର୍ଷି ପରାଶର ମାତା ମତ୍ସ୍ୟଗନ୍ଧା ମତ୍ସ୍ୟଗନ୍ଧା ଥିଲେ ଧୀବର ରାଜ ଜରୁଥ ଏବଂ ଚନ୍ଦୋଦରୀଙ୍କର ଅଲିଅଳ କନ୍ୟା ଦିନେ ଧୀବର ରାଜ ଜରୁଥ ନୌକାରେ ଲୋକମାନଙ୍କୁ ନଦୀ ପାରିବା ପାଇଁ ମତ୍ସ୍ୟଗନ୍ଧାଙ୍କୁ ଦାୟିତ୍ୱ ଦେଇଥିଲେ ମହର୍ଷି ପରାଶର ଦୈବ ଯୋଗକୁ ଦ୍ୱୀପକୁ ଯିବା ପାଇଁ ସେହି ନୌକା ଆରୋହଣ କଲେ ମତ୍ସ୍ୟଗନ୍ଧାଙ୍କର ଅପୂର୍ବ ରୂପଲାବଣ୍ୟରେ ବିମୋହିତ ହୋଇ ପରାଶର ତାଙ୍କର ପ୍ରଣୟ ପ୍ରାର୍ଥୀ ହେଲେ କିନ୍ତୁ ମତ୍ସ୍ୟଗନ୍ଧା ଅରାଜି ହେଲେ କାରଣ ସମୟ ଥିଲା ଦିନ ଉପରେ ଥିଲେ ସୂର୍ଯ୍ୟ ଏଣୁ ପରାଶର ତପ ପ୍ରଭାବରେ ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛନ୍ନ କରିଦେଲେ ଅନ୍ଧକାର ଘୋଟି ଆସିଲା ନୌକା ସ୍ଥିର ହୋଇଗଲା ଜଳସ୍ରୋତ ଥମିଗଲା ମତ୍ସ୍ୟଗନ୍ଧା ଆଉ ଆପତ୍ତି କଲେ ନାହିଁ ମହର୍ଷିଙ୍କ ଔରସରେ ତାଙ୍କର ଗର୍ଭରୁ ଜାତ ହେଲେ କୃଷ୍ଣ ଦ୍ୱୈପାୟନ ସେହି କୃଷ୍ଣ ନିଜର ଅଜା ଆଈଙ୍କ ଦ୍ୱାରା ପାଳିତ ହେଲେ କିନ୍ତୁ ତାଙ୍କର ପ୍ରତୀକ୍ଷା ରହିଲା ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମାକୁ ପିତା ପରାଶର ବର୍ଷର ଏହି ସମୟରେ ଆସନ୍ତି ପୁତ୍ରକୁ କୁଳାଗ୍ରତ କରନ୍ତି ପିତାଙ୍କୁ ଗୁରୁ ମନେ କରି ତାଙ୍କରିଠାରୁ ଶାସ୍ତ୍ରଜ୍ଞାନ ଲାଭ କଲେ କୃଷ୍ଣ ପିତା ଥିଲେ ତାଙ୍କର ପ୍ରଥମ ଗୁରୁ ପରାଶରଙ୍କର

0: ପ୍ରଥମ ଗୁରୁ ଥିଲେ ତାଙ୍କର ମାତା ଅଦୃଶ୍ୟନ୍ତି। ତାଙ୍କର ଗର୍ଭରେ ଥାଇ ବାର ବର୍ଷ କାଳ ପରାଶର ବେଦାଧ୍ୟୟନ କରିଥିଲେ। ଏଣୁ ପିତାମାତା ପ୍ରତ୍ୟେକ ମଣିଷର ଜୀବନରେ ଆଦ୍ୟ ଗୁରୁ। ସେମାନଙ୍କଠାରୁ ଶିଖିଥିବା କଥା ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ବିସ୍ମରଣ ହୁଏ ନାହିଁ। ବହୁ ଶାସ୍ତ୍ର ବହୁ ପୁରାଣ ଅଧ୍ୟୟନ କରି ଭାଷଣ ପ୍ରବଚନ ଦେବା ବ୍ୟକ୍ତି ଗୁରୁ ପଦବାଚ୍ୟ ନ ହୋଇପାରନ୍ତି। ଯିଏ ଜ୍ଞାନୀ ସେ ଭଗବତ ସାକ୍ଷାତକାର ପ୍ରାପ୍ତ ହେଇ ଗୁରୁତୁଲ୍ୟ ହୋଇଥାନ୍ତି। ସେଥିପାଇଁ ଉପନିଷଦରେ କୁହାଯାଇଛି, ଅବିଦ୍ୟାୟାଂ ଅନ୍ତରେ ବର୍ତ୍ତମାନ ସ୍ୱୟଂ ଧୀରା ପଣ୍ଡିତଂ ମନ୍ୟମାନ ଦନ୍ଦ୍ରମ୍ୟମାଣ ପରିଜନ୍ତି ମୂଢ଼ା ଅନ୍ଧନୈବ ନିୟମାନ ଯଥା ଅନ୍ଧା। ଯେଉଁମାନେ ଅଜ୍ଞାନ କିନ୍ତୁ ନିଜକୁ ବିରାଟ ଜ୍ଞାନୀ ବୋଲି ମନେ କରନ୍ତି, ସେମାନେ ଅନ୍ଧକାରର ମାର୍ଗରେ ଯାଇ ବହୁ ପ୍ରକାର ପ୍ରତାରିତ ହୁଅନ୍ତି। ଦୃଷ୍ଟିହୀନ ଦୃଷ୍ଟିହୀନକୁ ବାଟ କଢ଼େଇଲା ଭଳି ଏମାନେ ଅନ୍ୟମାନଙ୍କୁ ବାଟ ଦେଖାନ୍ତି, କିନ୍ତୁ ଗୁରୁ ହୋଇପାରନ୍ତିନି। ଯେ ଗୁରୁ ସେ ଜ୍ଞାନଚକ୍ଷୁ ଉନ୍ମିଳିତ କରାନ୍ତି। ସେଥିପାଇଁ କେନୁପନିଷଦରେ କୁହାଯାଇଛି, ଓଂ ସହ ନୌ ଅବତୁ, ସେ ଈଶ୍ୱର ଆମକୁ ରକ୍ଷା କରନ୍ତୁ। ଆମେମାନେ ଗୁରୁ ଓ ଶିଷ୍ୟ, ସହ ନୌ ଭୁନକ୍ତୁ, ସେହି ବ୍ରହ୍ମ ଆମକୁ ଅର୍ଥାତ୍ ଗୁରୁ ଓ ଶିଷ୍ୟଙ୍କୁ ଭୋଗ କରିବାର ମାର୍ଗ ବି ଦେଖାନ୍ତୁ। ସହ ବୀର୍ଯ୍ୟ କରବା ବହେଇ, ଆମେ ଗୁରୁ ଓ ଶିଷ୍ୟ ଏକତ୍ର ମିଶି ସାଧନା କରି ସିଦ୍ଧିପ୍ରାପ୍ତ ହେଉ। ତେଜସ୍ୱୀ ନୌ ବଧିତମସ୍ତୁ, ଆମେ ତେଜସ୍ୱୀ ହୋଇ ବ୍ରହ୍ମଜ୍ଞାନ ଲାଭ କରୁ। ଏଣୁ ଗୁରୁ କେବଳ ପଢ଼େଇ ଦିଅନ୍ତିନି କି ଶିଷ୍ୟ ଶିଖିଯାଆନ୍ତିନି, ଭାରତୀୟ ପରମ୍ପରାରେ ଉଭୟ ଗୁରୁ ଓ ଶିଷ୍ୟ ବିଦ୍ୟା ଲାଭ କରିଥାନ୍ତି ଏକତ୍ର ଅଧ୍ୟୟନ କରି। ବ୍ୟାସ ସେହିଭଳି ପିତା ପରାଶରଙ୍କ ସହ ଏକତ୍ର ଅଧ୍ୟୟନ କରିଥିଲେ। ସେଇଥିପାଇଁ ବାଳକ କୃଷ୍ଣ ଦ୍ୱୈପାୟନ ପ୍ରତ୍ୟେକ ବର୍ଷର ଆଷାଢ଼ ପୂର୍ଣ୍ଣିମାରେ ପିତା ପରାଶରଙ୍କ ଆଗମନକୁ ଅପେକ୍ଷା କରିଥାନ୍ତି। ଯମୁନାର ପ୍ରଖର ସ୍ରୋତକୁ ଖାତିର ନ କରି ପିତାଙ୍କୁ ଡାକନ୍ତି, ଆଉ ପିତା ଆସନ୍ତି। ମୃଗଚର୍ମ ଆବୃତ ଶ୍ମଶ୍ରୁଧାରି ଜଳପୂର୍ଣ୍ଣ କମଣ୍ଡଳୁ ଧରି ପୁତ୍ରକୁ ଆଲିଙ୍ଗନ କରନ୍ତି ପରାଶର। ସେହି ବ୍ୟାସ ବେଦକୁ ବିଭାଗ କରିଥିବାରୁ ତାଙ୍କୁ ବେଦବ୍ୟାସ ମଧ୍ୟ କୁହାଯାଏ। ତାଙ୍କ ପୂର୍ବରୁ ସମସ୍ତ ପଦ୍ୟମୟ ଗଦ୍ୟମୟ ବୈଦିକ ମନ୍ତ୍ର ମିଶ୍ରିତ ହୋଇଥିଲା। ବ୍ୟାସ ବେଦକୁ ଦୁଇ ଭାଗରେ ବିଭକ୍ତ କଲେ। ବୃହତ ଭାଗର ନାମ ହେଲା ତ୍ରୟୀ, ଅର୍ଥାତ୍ ଋକ୍ ଯଜୁଃ ସାମ। କ୍ଷୁଦ୍ର ଭାଗର ନାମ ହେଲା ଅଥର୍ବ। ବ୍ୟାସ ଖାଲି ସେତିକିରେ ସୀମିତ ନଥିଲେ, ଅଷ୍ଟାଦଶ ପୁରାଣ ବ୍ରହ୍ମସୂତ୍ର ତାଙ୍କ ଦ୍ୱାରା ରଚିତ ହୋଇଥିଲା। ସୁବୃହତ୍ ମହାଭାରତ ଲେଖିବାକୁ ତାଙ୍କୁ ତିନି ବର୍ଷ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ସେହି ଗୁରୁଙ୍କ ପୂର୍ଣ୍ଣିମା ଆଜି। ସେଥିପାଇଁ କୁହାଯାଏ, ଗୁରୁଙ୍କୁ ନମଣି ବନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତରୁଣକାନ୍ତି ରାଉତ।
2: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସ। ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ। ଆଜି ଶୁଣନ୍ତୁ ଏହାର 150ତମ ଅଧ୍ୟାୟ,
3: ଏପିସୋଡ୍ ନମ୍ବର 150 150।

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 150ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଥିଲେ ଅନୁରାଧା ପୌଡ଼ୱାଲ। ବର୍ତ୍ତମାନ ଶୁଣନ୍ତୁ ପୁରାତନ ରଚନାରୁ ଭକ୍ତିଗୀତ, କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି।

ଗୀତଟିକୁ ଶୁଣିଲେ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ପୁରାତନ ରଚନାରୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

ଫୋନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂତନ ବିଲ୍ରେ ଥିବା ଆଇନଗତ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ଜଳମାର୍ଗ 5ରେ ଆସନ୍ତା 2032 ମସିହା ସୁଦ୍ଧା ତାଳଚେରରୁ ପାରାଦୀପ ଓ ଧାମରାକୁ ଜଳପଥ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ 332 କିଲୋମିଟର ଜଳମାର୍ଗ ରହିଛି। ସରକାରୀ ମଞ୍ଜୁରୀ ମିଳିବା ପରେ ଏହା କାର୍ଯ୍ୟ ଆରମ୍ଭ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଆଜି ଅପରାହ୍ନ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସର୍ବାଧିକ 246.6 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସକାଳ 6ଟାରେ ଜଳସ୍ତର 20.32 ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ ହେଉଛି 8.33 ମିଟର। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଏବଂ ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ 3ଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ପାଇଁ ସରକାର 3 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ରାଷ୍ଟ୍ରପତି ଆସନ୍ତା 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ଏବଂ 5 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ରେଳଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଶ୍ରୀମତୀ ଗର୍ଗ କହିଛନ୍ତି। ଜାତୀୟ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦେବେନ୍ଦ୍ର ସିଂ ଧାପୁଲା କଟକ ଗସ୍ତରେ ଆସି ମହାନଗର

0: ଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗରିମା ଯୋଜନାର କାର୍ଯ୍ୟାନ୍ୱୟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ବ୍ୟବହାର ଏବଂ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲାରେ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉଦ୍ୟୋଗ ବିଭାଗର କମିଶନର ମହମ୍ମଦ ସାଦିକ୍ ଆଲାମ ଏସ୍ଆଇଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ସୁରକ୍ଷା ସଶକ୍ତିକରଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ସାହସ ଓ ସମ୍ମାନର ସହ ସମାଜରେ ଆଗକୁ ବଢ଼ିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଷାଗ୍ରନ୍ଥର ପରମ୍ପରା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁଙ୍କ ସମେତ ବହୁ ସାହିତ୍ୟିକ ଯୋଗଦେଇ ବିବିଧ ଭାଷାଭିତ୍ତିକ କୋଷାଗ୍ରନ୍ଥ ପ୍ରଣୟନ କରାଗଲେ ଭାଷା କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଘ୍ରମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନ 69 କେଜି ବର୍ଗରେ ଭାରତର ହରଜିନ୍ଦର କୌର ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଭେଲୁରୀ ଅଜୟ ବାବୁ 79 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂ ପ୍ରତିଯୋଗିତାର 55 କେଜି ବର୍ଗରେ ପ୍ରୀତି ପାୱାର ଓ ପ୍ରିୟା ଘଙ୍ଗା ସେମିଫାଇନାଲରେ ପ୍ରବେଶ କରି ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଡାକ୍ତର ଅଶ୍ରୁମୋଚନ ସାହୁ।
2: ବର୍ତ୍ତମାନ ଆମ ଦେଶରେ କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଏକ ସାଧାରଣ ଘଟଣାରେ ପରିଣତ ହେବାକୁ ଲାଗିଲାଣି। ଇଣ୍ଡିଆନ୍ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋଙ୍କ ଅନୁଯାୟୀ 200ରୁ 300 କିଶୋର ଓ ଯୁବଗୋଷ୍ଠୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। ବିଗତ ଦିନ ଓ ବର୍ତ୍ତମାନ ସମୟର ପରିସଂଖ୍ୟାନକୁ ହିସାବ ନେଲେ ଏହି ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆହୁରି ଆଶ୍ଚର୍ଯ୍ୟ କଥା ଯେ 15ରୁ 30 ବର୍ଷ କିଶୋର ଓ ଯୁବପିଢ଼ି ମଧ୍ୟରେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ଭାରତ ଅଗ୍ରଣୀ। ବର୍ତ୍ତମାନ ଆମ ଦେଶରେ ଶିକ୍ଷିତମାନଙ୍କ ସଂଖ୍ୟା ଯେତେ ବଢ଼ି ଚାଲିଛି, ଆତ୍ମହତ୍ୟା ଜନିତ ମୃତ୍ୟୁର ହାର ମଧ୍ୟ ସେହି ପରିମାଣରେ ବଢ଼ି ବଢ଼ି ଚାଲିଛି। ଶିକ୍ଷିତ ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନେ ଗୋଟିଏ ଅବାସ୍ତବ ଓ ଅପ୍ରାକୃତିକ ଦୁନିଆରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ମାନସିକ ରୋଗ। ଅଜ୍ଞତା ଓ ସଚେତନତା ଅଭାବରୁ ଯୁବପିଢ଼ି ମାନସିକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଜାଣିପାରନ୍ତି ନାହିଁ। ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରୁଥିବା କିଛି ମୁଖ୍ୟ ମାନସିକ ରୋଗ ଓ ସେଗୁଡ଼ିକର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ମନ ଖରାପ ଲାଗିବା, କିଛି କରିବା ପାଇଁ ଇଚ୍ଛା ନହେବା, କ୍ଷୁଧା ଓ ନିଦ୍ରା ନହେବା, ନିଶା ସେବନ ପ୍ରତି ଆକର୍ଷିତ ହେବା, ସ୍ମରଣ ଶକ୍ତି କମିଯିବା, ଚିଡ଼ଚିଡ଼ ହେବା, ବାରମ୍ବାର ଗୋଟିଏ ଚିତ୍ର ବା କଥା ମନକୁ ଆସିବା। ଆଉ ଗୋଟିଏ ରୋଗ ହେଲା ଉତ୍କଣ୍ଠା ରୋଗ ବା ଆଙ୍ଗଜାଇଟି ଡିଜର୍ଡର୍। ଏହି ରୋଗର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଛୋଟ ଛୋଟ କଥାରେ ବ୍ୟସ୍ତ ବ୍ୟବହୃତ ହେବା, ହଠାତ୍ ଅଣନିଶ୍ୱାସ ହୋଇପଡ଼ିବା, ଛାତି ଧଡ଼ଧଡ଼ ହୋଇ ମରିଯିବାର ଭୟ ହେବା, ଅହେତୁକ ଭୟ ଲାଗିବା ଇତ୍ୟାଦି। ପୁଣି ସିଜୋଫ୍ରେନିଆ, ଏହା ଏକ ଗୁରୁତର ମାନସିକ ରୋଗ। ସବୁ କଥାରେ ସନ୍ଦେହ କରିବା, ଚରିତ୍ର ଉପରେ ସନ୍ଦେହ ଜାତ ହେବା, ମନେ ମନେ କଥା ହେବା, ଶୂନ୍ୟରୁ କଥା ଶୁଣିବା, ଗୁମସୁମ ହୋଇ ବସି ରହିବା, ହଠାତ୍ ରାଗିଯିବା, ଅବାନ୍ତର ଯୁକ୍ତି କରିବା ଆଦି ଲକ୍ଷଣ ସିଜୋଫ୍ରେନିଆ ରୋଗରେ ପୀଡ଼ିତଙ୍କ ଠାରେ ଦେଖାଯାଏ। ଆଉ ଗୋଟିଏ ରୋଗ ହେଲା ଉନ୍ମାଦ ରୋଗ ବା ମାନିଆ। ଏହାର ଲକ୍ଷଣଗୁଡ଼ିକ ହେଲା ଅତି ଫୁର୍ତ୍ତି ହେବା, ବେଶୀ କଥା ହେବା, ନିଜକୁ ବହୁତ ବଡ଼ ବୋଲି ଭାବିବା, ଅଯଥା ଗଣ୍ଡଗୋଳ କରିବା, ଅଧିକ ଯୁକ୍ତିତର୍କ କରିବା ଓ କଥା କଥାରେ ନିଜକୁ ଆଘାତ କରିବା। ମନେ ରଖନ୍ତୁ, ଆତ୍ମହତ୍ୟା ଧମକକୁ ସାଧାରଣ ଧମକ ଭାବେ ଉପେକ୍ଷା କରିବା ଅନୁଚିତ। ଆମେ ମନେ ରଖିବା ଆବଶ୍ୟକ ଯେ ଏହା ବ୍ୟକ୍ତିର ସାହାଯ୍ୟ ପାଇଁ ଏକ ବ୍ୟାକୁଳ ନିବେଦନ। ବହୁ ସମୟରେ ଏପରି ବ୍ୟକ୍ତିମାନେ ବିଭିନ୍ନ ବ୍ୟକ୍ତିଗତ କାରଣରୁ ନିଜ ସମସ୍ୟା ଅନ୍ୟମାନଙ୍କ ଆଗରେ ସାମାଜିକ ଅପଯଶ ଭୟରେ ପ୍ରକାଶ କରିପାରନ୍ତି ନାହିଁ। ସେ ସମୟରେ ସେମାନଙ୍କ ହାବଭାବରୁ ରୋଗର ଲକ୍ଷଣ ଚିହ୍ନଟ କରିବା ଦରକାର ଏବଂ ସବୁ ସମସ୍ୟାର ବିକଳ୍ପ ସମାଧାନ ରହିଛି ବୋଲି ତାଙ୍କୁ ଜଣାଇବା ଉଚିତ। एक

0: କ୍ଷେତ୍ରରେ ରୋଗୀର ପରିବାରର ସଦସ୍ୟ ଏବଂ ସାଙ୍ଗସାଥିମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆତ୍ମହତ୍ୟା ସମ୍ବନ୍ଧରେ ସାଧାରଣରେ ଅନେକ ଭ୍ରମଧାରଣା ରହିଛି। ଅନେକ ଭାବନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି କୌଣସି ପୂର୍ବ ସୂଚନା ଦିଏ ନାହିଁ। ଏହା ଭୁଲ। ପ୍ରକୃତରେ ଶତକଡ଼ା 90% ଲୋକ ଆତ୍ମହତ୍ୟା ପୂର୍ବରୁ କିଛି ନା କିଛି ସୂଚନା ଛାଡ଼ି ଯାଇଥାନ୍ତି। ନିଜ ଆତ୍ମୀୟ ଅବା ବିଶ୍ୱାସଯୋଗ୍ୟ ବନ୍ଧୁଙ୍କ ପାଖରେ ନିଜ ମାନସିକ ଚାପ ବିଷୟରେ ପ୍ରକାଶ କରିଥାନ୍ତି। କେତେକ ନିଜ ଉପାର୍ଜିତ ଅର୍ଥକୁ ଅପ୍ରତ୍ୟାଶିତ ଭାବେ ଦାନ କରିବା ଆରମ୍ଭ କରିଦେଇଥାନ୍ତି। ବାରମ୍ବାର ଧମକ ଦେଉଥିବା ବ୍ୟକ୍ତି କେବେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି ଯେଉଁ ଧାରଣା ଅଛି ସେସବୁ କ୍ଷେତ୍ରରେ ଠିକ୍ ନୁହେଁ। ଭୁଲ କାରଣରୁ ଶତକଡ଼ା 40-50% ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଲୋକେ ବାସ୍ତବରେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ରହିଛି। ଆତ୍ମହତ୍ୟା ପ୍ରବଣତାର ପ୍ରତିକାର କ୍ଷେତ୍ରରେ ସହାୟକ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଥିବା ଜୀବନ କୌଶଳ ଶିକ୍ଷା ନିଶ୍ଚିତ ରୂପେ ସହାୟକ। ତେବେ ସବୁ ପରିସ୍ଥିତିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମୀଚୀନ। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଦୁଃଖ ଯେତେ ବି ଅଧିକା ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ। ସବୁ ସମସ୍ୟାର ସମାଧାନ ରହିଛି। ଆତ୍ମହତ୍ୟା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଥିଲେ ଡାକ୍ତର ଅଶ୍ରୁମୋଚନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 meter ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଡକ୍ଟର ସିଂ କହିଛନ୍ତି ପ୍ରଶ୍ନପତ୍ର ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଇନଗତ ଢାଞ୍ଚାକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10 crore ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ। ପୁଲିସ ଷ୍ଟେସନରେ ସୂଚନା ପଞ୍ଜୀକୃତ ହେବା ତାରିଖରୁ 2 ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ବିଲ୍ରେ ପ୍ରସ୍ତାବ ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ତେଜସ୍ୱୀ ସୂର୍ଯ୍ୟ, ଏଆଇଟିସିର ଅଭିଷେକ ବାନାର୍ଜୀ, ଟିଡିପିର ଲାଭୁ ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେନାର ଡକ୍ଟର ଶ୍ରୀକାନ୍ତ ସିନ୍ଧେ, ଡିଏମ୍କେର ଦୟାନିଧି ମାରନ, ଏନ୍ସିପି ସପାର ସୁପ୍ରିୟା ସୁଲେଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତକାଲି ଆଲୋଚନା ଅସମ୍ପୂର୍ଣ୍ଣ ରହିଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଆଜି 11:00 ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବସ୍ତରୀୟ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ, ବାଣିଜ୍ୟ ଏବଂ ଶିଳ୍ପ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଆଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ନେଇ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି।

ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏଥିପାଇଁ ମିଳିତ ଦଳ ଗଠନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନାଗରିକ କୈନ୍ଦ୍ରିକ ଶାସନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ନିଷ୍ପତ୍ତି ଲୋକକଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଉଚିତ। ଏଥିସହ ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରର ନିବେଶକ ତଥା ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଘରୋଇ ଦକ୍ଷତା ନିର୍ମାଣକୁ ସମାନ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବିଭାଗର ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସନ୍ଥ ଶିରୋମଣି ଗୁରୁ ରବିଦାସ ମହାରାଜଙ୍କ 650ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୂର୍ଣ୍ଣିମା ସହିତ ଦେଶବ୍ୟାପୀ ଶ୍ରୀ ଗୁରୁ ରବିଦାସ ମହାରାଜ ସମ୍ପ୍ରସ୍ତ ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ। ବାରାଣସୀର ଶିର ଗୋବର୍ଦ୍ଧନପୁରସ୍ଥିତ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ସେହି ସ୍ଥାନ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଥ ରବିଦାସଙ୍କ ପବିତ୍ର ଜନ୍ମସ୍ଥାନରୁ 131ଟି ମାଟି କଳସ ଉତ୍ତରପ୍ରଦେଶ ଏବଂ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ଏଥିରେ ପ୍ରାୟ 25,000 ଅଂଶଗ୍ରହଣକାରୀଙ୍କୁ ନେଇ ଏକ ସମ୍ରସ୍ତ ସଂକଳ୍ପ ସଭାର ଆୟୋଜନ କରାଯାଉଛି। ପ୍ରଶ୍ନପତ୍ର ପ୍ରଘଟ ନେଇ ଅନୁଷ୍ଠିତ ପ୍ରତିବାଦରେ ଅଂଶଗ୍ରହଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ଅପରାଧିକ ରେକର୍ଡ ଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଏ ସଂକ୍ରାନ୍ତ ପ୍ରତିବାଦରେ ଜଡ଼ିତ 16 ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟିକ ଜାହାଜଗୁଡ଼ିକରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ବିଶ୍ୱ ଜାହାଜ ଚଳାଚଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ସୋନୱାଲ ଏହି ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ରହିଥିବା ସୁରକ୍ଷା ପରିସ୍ଥିତି, ସାମୁଦ୍ରିକ ବିକାଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାବିକଙ୍କୁ ସହାୟତା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ସୋନୱାଲଙ୍କୁ ବୈଠକରେ ସୂଚନା ପ୍ରଦାନ କରାଯାଇଛି। ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖି ନାବିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। ନାବିକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ବୈଠକରେ ସୋନୱାଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ପ୍ରତିନିଧି ଏବଂ ଓମାନ, ସାଉଦି ଆରବ, ଇରାନ, ରୁଷ, ୟୁକ୍ରେନ୍ ସମେତ ବିଭିନ୍ନ ଦେଶର କାର୍ଯ୍ୟରତ ଭାରତୀୟ ମିଶନଗୁଡ଼ିକର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ନାବିକଙ୍କ ଅଭିଯୋଗ ଏବଂ ସହାୟତା ପ୍ରଦାନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସୂଚନା ଆଦାନ ପ୍ରଦାନ, ଅଭିଯୋଗ ସମାଧାନ ଏବଂ ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଅହରାତ୍ର ସେବା ପ୍ରଦାନ କରାଯାଉଛି ବୋଲି ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ନାବିକ ଯୋଗାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିମ୍କୋ ଆଇସିଏସ୍ ନାବିକ ମାନବ ସମ୍ବଳ ରିପୋର୍ଟ 2026 ଅନୁଯାୟୀ ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ଭାରତର ମାନବ ସମ୍ବଳ 12.16% ରହିଛି। ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ପ୍ରାୟ 311,936 ଭାରତୀୟ ସାମୁଦ୍ରିକ ବୃତ୍ତିଧାରୀ କାର୍ଯ୍ୟ କରୁଛନ୍ତି। ସାମୁଦ୍ରିକ କ୍ଷେତ୍ର ଇତିହାସରେ ଭାରତର ଏହା ବ୍ୟାପକ ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 75 ବୃଦ୍ଧି ପାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଶିବସାଗର ଜିଲ୍ଲାରେ ଗତକାଲି ଆଉ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉପର ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବନ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4,00,000 ଟଙ୍କା ଏବଂ ଅତିରିକ୍ତ 5,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବାସଗୃହ, ପଶୁପାଳନ, ମତ୍ସ୍ୟଚାଷ ଏବଂ ଫସଲ କ୍ଷୟକ୍ଷତିର ଆକଳନ ଆସନ୍ତା 3 ତାରିଖରୁ ଆରମ୍ଭ ହେବ। ଏହି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ 2 ଦିନ ମଧ୍ୟରେ 30 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ମିଳିତ ଆୱାମୀ କାର୍ଯ୍ୟ କମିଟି ଦେଇଥିବା ସୂଚନା

0: ଅନୁଯାୟୀ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନା ଗୁଳିମାଡ଼ କରିବାରୁ ସୋମବାର ଦିନ 25 ଏବଂ ଗତକାଲି ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବହୁଦିନ ଧରି ସେଠାରେ ପ୍ରତିବାଦ ଜାରି ରହିଥିବା କମିଟି ସୂଚନା ଦେଇଛି। ଏପରିକି ସେଠାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ଯୋଗାଯୋଗ ବ୍ୟବସ୍ଥାରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ ସେନାର ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟ ଉପରେ ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ଆହ୍ୱାନ କରାଯାଇଛି। ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଗଣମାଧ୍ୟମ ସ୍ୱାଧୀନ ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗ 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବରୀ ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ ଦୌଡ଼କୁଦ ଖେଳାଳି ହୋଇଛନ୍ତି। ମହିଳା 69 କିଲୋ ଭାରୋତ୍ତୋଳନ ବର୍ଗରେ ହରେଜିନ୍ଦର କୌର ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ତାଲିକା 12 ବୃଦ୍ଧି ପାଇଛି। ଏଥିରେ 2 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ପୁରାତନୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ଓଡ଼ିଶୀ। କଣ୍ଠଦାନ କରିଛନ୍ତି ରାମ ହରିଦାସ। ଗୀତଟିକୁ ରଚନା କରିଛନ୍ତି ପୁରୁଷୋତ୍ତମ ଦେବ।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ବର୍ତ୍ତମାନ ଶୁଣନ୍ତୁ ପଲ୍ଲୀ ଗୀତ କାର୍ଯ୍ୟକ୍ରମରେ ପ୍ରଥମେ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଶ୍ୟାମମଣି ଦେବୀ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆରମ୍ଭ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଯାହାଙ୍କର ନାମସ୍ମରଣ ମାତ୍ରକେ ସମସ୍ତ ପାପ ସମସ୍ତ ଦୁଃଖ ନାଶନ ହୁଏ। ଯାହାଙ୍କ ଶ୍ରୀମନ୍ଦିରରେ ପାଦ ରଖିବା ପ୍ରତିଟି ଭକ୍ତ ପାଇଁ ସୌଭାଗ୍ୟ ଆଣିଥାଏ। ସେହି ମହାପ୍ରଭୁଙ୍କର ଲୀଳାରେ ରଥଯାତ୍ରାର ପବିତ୍ର ଉତ୍ସବ ସରିଛି ଏବଂ ପୁଣି ଥରେ ଆର ବର୍ଷକୁ ଅପେକ୍ଷା। ଏହା ହେଉଛି ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ରତା, ଯେଉଁଠି ଶ୍ରୀଜୀଉଙ୍କର ଏହି ଲୀଳା ସବୁ ଭକ୍ତଙ୍କୁ ଆକର୍ଷିତ କରେ, ଆନନ୍ଦିତ କରେ। ତେବେ ଶ୍ରୋତବନ୍ଧୁ, ପାଞ୍ଜି ଅନୁଯାୟୀ ଆଜି କର୍କଟ ଦିନାଙ୍କ 13 ଶ୍ରାବଣ ମାସ 7 ଦିନ ପୂର୍ଣ୍ଣିମା ତିଥି ଜୁଲାଇ ମାସ 29 ତାରିଖ। ଆଜିର ସୂର୍ଯ୍ୟୋଦୟ ହେବାର ସମୟ ଥିଲା 5:24:52 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:21:34। ତେବେ ଆଜି ହେଉଛି ଗୋଟିଏ ବିଶେଷ ଦିନ। ଆଜି ହେଉଛି ବ୍ୟାସ ପୂର୍ଣ୍ଣିମା ଅର୍ଥାତ୍ ଗୁରୁ ପୂର୍ଣ୍ଣିମାର ପବିତ୍ର ଦିନ। ଆଜି ପ୍ରଭୁ ବିଷ୍ଣୁଙ୍କର ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ପାଳନ କରାଯାଉଛି। ତା ସହିତ ସମାଜରେ ଯିଏ ଚାଲିବା ଶିଖାନ୍ତି, ଭୁଲ ଠିକ୍ ଉଚିତ ଅନୁଚିତ ତଥା ଶିକ୍ଷାର ମାର୍ଗଦର୍ଶନ କରନ୍ତି, ସେହି ଗୁରୁଙ୍କ ଶ୍ରେଷ୍ଠତ୍ୱକୁ ସମ୍ମାନ ଦେବାର ବିଶେଷ ଦିନ ଗୁରୁ ପୂର୍ଣ୍ଣିମା। 29 ଜୁଲାଇର ଇତିହାସ ଭାରତୀୟ ହକି କ୍ରୀଡ଼ା ପାଇଁ ସ୍ୱର୍ଣ୍ଣିମ ଦିନ ଭାବରେ ମାନ୍ୟତା ଦିଆଯାଇଛି। 1928-1956 ଯାଏଁ ଭାରତ ଲଗାତାର 6 ଥର ଅଲମ୍ପିକ୍ ଗେମ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। 29 ଜୁଲାଇ 1980 ଭାରତ ମସ୍କୋ ଅଲମ୍ପିକ୍ରେ ଶେଷ ଥର ପାଇଁ ହକିରେ ସ୍ୱର୍ଣ୍ଣ ପଦକ ହାସିଲ କରିଥିଲା। ଇଂରେଜ ଶାସନର ଇତିହାସ ଆମ ଦେଶ ପାଇଁ ଭୟାନକ ଅଧ୍ୟାୟ ଥିଲା, ଏକଥା ତ ଆମେ ସମସ୍ତେ ଜାଣିଛେ। 1748 ଜୁଲାଇ 29 ଇଷ୍ଟ ଇଣ୍ଡିଆ କମ୍ପାନୀର ସହାୟତାରେ ବ୍ରିଟିଶ ସେନାର ପ୍ରଥମ ସୈନ୍ୟ ଦଳ ଭାରତରେ ପହଞ୍ଚିଥିଲା। ମୋହନ ବାଗାନ ପଶ୍ଚିମବଙ୍ଗରେ ସ୍ଥିତ ଭାରତୀୟ ଆସୋସିଏସନ ଫୁଟବଲ କ୍ଲବ ଅଟେ, ଯାହାକି ସ୍ଥାପିତ ହୋଇଥିଲା 1899। ତେବେ 1911 ଜୁଲାଇ 29 ମୋହନ ବାଗାନ ଫୁଟବଲ ଟିମ୍ ଭାରତ ପାଇଁ IAAF ସିଲ୍ ଜିତିଥିଲା। ଅତୀତରେ ବିକାଶର ଗତିପଥରେ ବିଶ୍ୱ ଚାଲିଥିବା ସମୟରେ 1949 ଜୁଲାଇ 29 ତାରିଖରେ ବ୍ରିଟିଶ ବ୍ରଡ୍କାଷ୍ଟିଂ କର୍ପୋରେସନ ରେଡିଓର ପ୍ରଥମ ପ୍ରସାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବ୍ରିଟିଶ ରୟାଲ ଫ୍ୟାମିଲିର ବେଶ ଚର୍ଚ୍ଚିତ ବିବାହ ଉତ୍ସବ ଥିଲା ପ୍ରିନ୍ସ ଚାର୍ଲସ ଏବଂ ଲେଡି ଡାଇନାଙ୍କର, ଯାହା ଅନୁଷ୍ଠିତ ହୋଇଥିଲା 1981 ଜୁଲାଇ 29 ତାରିଖରେ। କୁହାଯାଏ ଯେ ବିଶ୍ୱରେ ପ୍ରାୟ 75 କୋଟି ଦର୍ଶକ ଟିଭି ମାଧ୍ୟମରେ ଏହି ବିବାହ ଉତ୍ସବକୁ ଦେଖିଥିଲେ। 1983 ଜୁଲାଇ 29 ବିଶ୍ୱର ପ୍ରଥମ ଚାଳକ ରହିତ ବିମାନର ପରୀକ୍ଷଣ କରାଯାଇଥିଲା। 1987 ଜୁଲାଇ 29 ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶାନ୍ତି ସନ୍ଧି ଅନୁମୋଦନ କରାଯାଇଥିଲା ଏବଂ ଜୁଲାଇ 29 1958 ଆମେରିକାରେ ପ୍ରତିଷ୍ଠା କରାଯାଇଥିଲା ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର, ବା ଯାହା ପ୍ରଚାରିତ ନାସା ନାମରେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ବର୍ତ୍ତମାନ ଗୀତଟିକୁ ଶୁଣନ୍ତୁ। ଆତିଶ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ସାଧନା ସରଗମ ଏବଂ କୁମାର ଶାନୁ।

କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଅଗ୍ନିପଥ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତଟିକୁ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ।

ମାନେ ଶୁଣିଲେ ଅବ୍ ବସ୍ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ କଳ୍ପନା ଏବଂ କୁନାଲ ଗାଞ୍ଜାୱାଲା। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନ କରିଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
2: ନମସ୍କାର ଶ୍ରୋତାବନ୍ଧୁ, ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ସାଥୀ ସନ୍ତୋଷ। ଶ୍ରୋତାବନ୍ଧୁ, ସରିଯାଇଛି ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ଯାତ୍ରା ଖାଲି ଏକ ନବଦିନାତ୍ମକ ଯାତ୍ରା ନୁହେଁ, ଏହା ପ୍ରତିପାଦିତ କରେ ଏକ ସୁନ୍ଦର ଜୀବନ ଦର୍ଶନ। ପୁରୀର ଶ୍ରୀମନ୍ଦିର କେବଳ ଏକ ମନ୍ଦିର ନୁହେଁ, ଏହା ଏକ ପରିବାର। ଏଠାରେ ଅଛନ୍ତି ଜଣେ ବଡ଼ ଭାଇ, ଜଣେ ଭଉଣୀ, ଆଉ ଅଛନ୍ତି ଜଣେ ପତ୍ନୀ, ଆଉ ତାଙ୍କ ସହ କୋଟିଏ ଓଡ଼ିଆର ମୌଡ଼ମଣି କାଳିଆ ସାନ୍ତ। ଆକାରରେ ସେ ନିରାକାର, କିନ୍ତୁ ପୁରୁଷରେ ସେ ପୁରୁଷୋତ୍ତମ। ମଣିଷ ପରି ସେ କଳିକାଳରେ ଲୀଳା କରନ୍ତି, ଆଉ ମଣିଷକୁ ମଣିଷ ଭଳି ବଞ୍ଚିବା ପାଇଁ ଶିଖାନ୍ତି। ସ୍ନାନ ପୂର୍ଣ୍ଣିମାରେ 108 ଭରା ଜଳରେ ସ୍ନାନ କରି ଜ୍ୱରରେ ପଡ଼ନ୍ତି ଠାକୁରେ। 14 ଦିନର ଅନବସର ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବାହାରି ଯାଆନ୍ତି ଏ ଧରାପୃଷ୍ଠର ସର୍ବଶ୍ରେଷ୍ଠ ଯାତ୍ରାରେ, ଯେଉଁଠାରେ ସେ ଏକାକାର ହୁଅନ୍ତି ତାଙ୍କ ଭକ୍ତଙ୍କ ସହିତ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ବଡ଼ଦାଣ୍ଡରେ ତାଙ୍କ ଖୋଲା ହସ୍ତରେ ସମସ୍ତଙ୍କୁ ଆପଣାଇ ନିଅନ୍ତି, କିନ୍ତୁ ଭୁଲିଯାଆନ୍ତି ଗୋଟିଏ କଥା, ମା ଲକ୍ଷ୍ମୀ ସାନ୍ତାଣୀଙ୍କୁ ସାଙ୍ଗରେ ନେବା ପାଇଁ ଭୁଲିଯାଆନ୍ତି। ଦିନ ବିତିଯାଏ, ପତ୍ନୀ ଅପେକ୍ଷା କରନ୍ତି, ତାଙ୍କ ମନରେ ଅଭିମାନ ଜନ୍ମ ନିଏ। ହେରା ପଞ୍ଚମୀରେ ସେ ସ୍ୱାମୀଙ୍କୁ ଦେଖିବାକୁ ଆସନ୍ତି, କିନ୍ତୁ ମହାପ୍ରଭୁ କଥା ଦେଇ ସଙ୍ଗେ ସଙ୍ଗେ ଫେରନ୍ତି ନାହିଁ। ଅଭିମାନରେ ମା ଲକ୍ଷ୍ମୀ ନନ୍ଦିଘୋଷ ରଥର ଏକ ଅଂଶ ଭାଙ୍ଗି ଫେରିଯାଆନ୍ତି ଅଭିମାନ କରି। ହଁ ଶ୍ରୋତା ବନ୍ଧୁ, ଏହା ଅଭିମାନ କ୍ରୋଧର ନୁହେଁ, ଏହା ପ୍ରେମର ଅଭିମାନ। ଯେଉଁଠି ପ୍ରେମ ଥାଏ ସେଠି ଥାଏ ଅପେକ୍ଷା, ଆଉ ଯେଉଁଠି ଅପେକ୍ଷା ଥାଏ ସେଠି ଅଭିମାନ ମଧ୍ୟ ଥାଏ। ତାପରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୁଅନ୍ତି, ସମଗ୍ର ବିଶ୍ୱ ତାଙ୍କ ଐଶ୍ୱର୍ଯ୍ୟ ଦେଖେ, କିନ୍ତୁ ଏତେ ସୁନା, ଏତେ ବିଭବ, ଏତେ ମହିମା କିଛି ବି ତାଙ୍କ ପତ୍ନୀଙ୍କ ମନର ଅଭିମାନକୁ ଭାଙ୍ଗିପାରେ ନାହିଁ। ଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରୀ ବିଜେ। ମହାପ୍ରଭୁ ଘରକୁ ଫେରନ୍ତି, କିନ୍ତୁ ମନ୍ଦିରର ଦ୍ୱାର ବନ୍ଦ। ଲକ୍ଷ୍ମୀଙ୍କ

ମହାନ୍ତି ଏତେ ଦିନ କୋଉଠି ଥିଲ? ମୋ କଥା ଥରେ ବି ମନେ ପଡ଼ିଲାନି। ଏଠାରେ ମହାପ୍ରଭୁ ସର୍ବଶକ୍ତିମାନ ହୋଇ ମଧ୍ୟ ଶକ୍ତି ପ୍ରୟୋଗ କରନ୍ତି ନାହିଁ, ସେ ରାଗ କରନ୍ତି ନାହିଁ, ସେ ଅହଙ୍କାର ଦେଖାନ୍ତି ନାହିଁ, ବରଂ ନିଜ ପ୍ରିୟ ପତ୍ନୀଙ୍କ ମନ ବୁଝନ୍ତି, ତାଙ୍କ ଅଭିମାନକୁ ସମ୍ମାନ ଦିଅନ୍ତି, ସ୍ନେହର ପ୍ରତୀକ ରସଗୋଲା ଅର୍ପଣ କରନ୍ତି। ଶ୍ରୋତାବନ୍ଧୁ, ଘରେ କେବେ ଜିତିବା ପାଇଁ ତର୍କ କରନି। ଘରେ ଜିତିବାର ଅର୍ଥ ହେଉଛି ସମ୍ପର୍କକୁ ବଞ୍ଚାଇ ରଖିବା। କେବେ କେବେ ମୁଁ ଦୁଃଖିତ ବୋଲି କହିଦେବା ସମସ୍ତ ଯୁକ୍ତିଠାରୁ ବଡ଼। କେବେ କେବେ ଛୋଟ ଉପହାର, ଏକ ମିଠା କଥା, ଏକ ସ୍ନେହଭଳା ହସ ବର୍ଷ ବର୍ଷର ଦୂରତାକୁ ମିଟାଇ ଦେଇପାରେ। ତେଣୁ ଆଜି ଆମ ସମାଜରେ ସମ୍ପର୍କ ଭାଙ୍ଗୁଛି ଅହଙ୍କାରରେ, କିନ୍ତୁ ଜଗନ୍ନାଥ କହୁଛନ୍ତି ସ୍ୱାମୀ ହେଲେ ଅଧିକାର ନୁହେଁ ଦାୟିତ୍ୱ, ସ୍ତ୍ରୀ ହେଲେ ଅବହେଳାର ପାତ୍ର ନୁହେଁ ସମ୍ମାନର ଅଧିକାରିଣୀ। ଯେଉଁ ଘରେ କ୍ଷମା ଅଛି ସେହି ଘରେ ମୁଁ ହିଁ ବାସ କରେ। ରଥଯାତ୍ରାର ଶେଷ ରସଗୋଲାରେ ନୁହେଁ, ଶେଷ ହୁଏ କ୍ଷମାରେ, ଶେଷ ହୁଏ ଭଲ ପାଇବାରେ, ଶେଷ ହୁଏ ଏ ଦୁଇଟି ହୃଦୟର ପୁନର୍ମିଳନରେ।

ଦାୟିତ୍ୱ। ସ୍ତ୍ରୀ ହେଲେ ଅବହେଳାର ପାତ୍ର ନୁହେଁ, ସମ୍ମାନର ଅଧିକାରିଣୀ। ଯେଉଁ ଘରେ କ୍ଷମା ଅଛି ସେହି ଘରେ ମୁଁ ହିଁ ବାସ କରେ। ରଥଯାତ୍ରାର ଶେଷ ରସଗୋଲାରେ ନୁହେଁ, ଶେଷ ହୁଏ କ୍ଷମାରେ, ଶେଷ ହୁଏ ଭଲ ପାଇବାରେ, ଶେଷ ହୁଏ ଏ ଦୁଇଟି ହୃଦୟର ପୁନର୍ମିଳନରେ।

0: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣଙ୍କର ସାଥୀ ସନ୍ତୋଷ ସ୍ୱାଗତ କରୁଛି କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟ ସହ।
1: नमस्कार
2: परिचय दिंतु भाई
1: नरेंद्र कुमार साहू अरक पटना आठगड़ कटक जिला रु कहो छी।
2: अच्छा नरेंद्र भाई केमति अछंती?
1: हां भलो अछि
2: जे आगो काल रे जो संग साथी परिवार बंधु एति पे बहुत समय थिला। आजकाली समस्ते धाई चंती गोटे को निसा रे समस्ते धाई चंती का पाखरे समय नहीं
1: ସମୟ ନାହିଁ କେବଳ ଆମର ଏଇ କେମିତି ଅର୍ଥ ଉପାର୍ଜନ କରିବା ପେଟ ଚାଖଣ୍ଡ ପାଇଁ ସମସ୍ତେ ଧାଇଁଛନ୍ତି।
2: ପେଟ ଚାଖଣ୍ଡ ପାଇଁ ଯେତିକି ଦରକାର ସେତିକି ତ ହେଲା ପରେ ବି ଧାଉଁଛନ୍ତି।
1: ହଁ ଧାଉଁଛନ୍ତି କେମିତି କରିବେ ଗାଡି ଘୋଡା କୋଠା ବାଡ଼ି ବାଲାନ୍ ସବୁ ରଖିବେ ବୋଲି ଚାହିଁଛନ୍ତି।
2: କାହା ପାଇଁ ସବୁ କରାହଉଛି? ନିଜ ପାଇଁ ନା ନିଜ ଛୁଆମାନଙ୍କ ପାଇଁ?
1: ନିଜ ଛୁଆମାନଙ୍କ ପାଇଁ ଆଉ କେମିତି ଐଶ୍ରେ ଚଳିବେ
2: କଥାରେ ଅଛି। ଯଦି ପୁଅ ଗୁଣର ହେଲା କାହା ପାଇଁ ରଖିବ ନା ପୁଅ ଗୁଣର ହେଲା କାହା ପାଇଁ ରଖିବ? ତେଣୁ ଠିକ ଅଛି ଦୌଡ଼ିବା ସମ୍ପତ୍ତି କରିବା ସବୁ କରିବା କିନ୍ତୁ ନିଜ ପାଇଁ ତ କିଛି ସମୟ ବାହାର କରିବା କିଛି ବନ୍ଧୁ ପରିବାର ବର୍ଗଙ୍କ ସହିତ କିଛିଟା ମେଳମିଳାପ କରିବା ନା ନାହିଁ ଏଗୁଡିକ ଚାଲନ୍ତୁ। ଆମର ଏଇ ସମୟକୁ ନିଶ୍ଚିତ ଭାବରେ ଉପଭୋଗ କରନ୍ତୁ। ଠିକ ଅଛି ପଇସା ରୋଜଗାର କରିବା ଖାଇବା ପିଇବା ନିଜକୁ ଆହୁରି ସମୃଦ୍ଧ କରିବା କିନ୍ତୁ ସମ୍ପର୍କର କ୍ଷୟକୁ ତୁଟାନ୍ତୁ ନାହିଁ। ମିଳିମିଶିକରି ରୁହନ୍ତୁ ହସ ଖୁସିରେ ରୁହନ୍ତୁ କାହିଁକି ନା ସବୁ ଧନ ରତ୍ନ ଗୋଟେ ପଟେ ନିଜେ ଶାନ୍ତି ଆଉ ସୁସ୍ଥ ରହିବା ମଧ୍ୟ ଗୋଟେ ପଟେ। ତେଣୁ ଏଇ କଥାକୁ ଆଗକୁ ନେବା ଆପଣଙ୍କ ପସନ୍ଦର ଗୀତଟିଏ ଶୁଣିବା। ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏ ଗୀତଟି। ତେବେ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହିଲୁ ଭାଇ ନମସ୍କାର।
1: ନମସ୍କାର।

0: ହଁ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ। ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ।
1: ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର ଭାଇ, ପରିଚୟ ଦିଅନ୍ତୁ।
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁରରୁ।
0: ଆଚ୍ଛା ଚିତ୍ରସେନ ଭାଇ, ଗୋଟିଏ କଥା ଏବେ ଦେଖାଗଲା ଯେ ଆମେ ସମସ୍ତେ ଆଜିକା ଦୁନିଆରେ ଧାଇଁଛେ ପଇସା ରୋଜଗାର କରିବା ପାଇଁ, ଧନରତ୍ନ ଯୋଗାଡ଼ କରିବା ପାଇଁ ଏବଂ ନିଜ ଭିତରେ ନିଜେ ଖୁସି ରହିବା ପାଇଁ। ତେବେ ଧନରତ୍ନ କ'ଣ ପ୍ରକୃତରେ ସମ୍ପତ୍ତି ବାଡ଼ି ଖୁସିର କ'ଣ ଗୋଟିଏ ମାଧ୍ୟମ ଆପଣ ଭାବୁଛନ୍ତି?
1: ସେଇଟା ତ କହିଲେ ଠିକ କଥା, ହେଲେ କ'ଣ କରିବା, ମଲା ଦିନ ତ ସେଇଟା ଧରିକରି ଯିବାନି।
0: କିନ୍ତୁ ଚଳିବା ପାଇଁ ଯେତିକି ଦରକାର ସେତିକି ତ ହେଇଗଲେ ଆମେ
1: ଯଥେଷ୍ଟ
0: ହୁଅନ୍ତା, ପୁଣି ଆମେ କାହିଁ ଧାଇଁଛେ
1: ପୁଣି।
0: ଆଉ ଏଇ ଯୋଉ ଦୌଡ଼ ଭିତରେ ଆମେ ଭୁଲି ଯାଇଛେ ଯେ ଆମର ଗୋଟେ ପରିବାର ଅଛି, ଆମର କିଛି ବନ୍ଧୁ ଅଛନ୍ତି, ଆମର କିଛି ସମ୍ପର୍କୀୟ ଅଛନ୍ତି, ଆମେ ସେମାନଙ୍କଠୁ ଦୂରେଇ ଯାଉନି ଏ ଧାଁ ଦୌଡ଼ ଭିତରେ। ତାହେଲେ କ'ଣ କରିଲେ ଆମେ ପୁଣି ଥରେ ସେଇ ଯୋଉ ପୁରୁଣା ପରମ୍ପରାକୁ ଫେରିପାରନ୍ତେ ଆଉ ସେଇ ସମ୍ପର୍କକୁ ଯୋଡ଼ି ପାରନ୍ତେ, ସେଇ ବନ୍ଧୁ ପରିବାର ସହିତ ଆମେ ପୁଣି ଯୋଡ଼ି ହେଇ ରହିପାରନ୍ତେ?
1: ସବୁ ଦେଖିବା କଥା ଆଜ୍ଞା, ଜୀବନ ପାଇଁ ବି ଦେଖିବା କଥା, ବନ୍ଧୁକୁ ବି ଦେଖିବା କଥା, ସମସ୍ତଙ୍କୁ ଆଜ୍ଞା।
0: ତେଣୁ ଗୋଟିଏ
1: ସେଇଟା ଏକା ଭଲ ଆଜ୍ଞା।
0: ହଁ, ତେଣୁ ଦୁଇଟା ଭିତରେ ଗୋଟେ ତାଳମେଳ ରହିବା ଦରକାର।
1: ହଁ ଆଜ୍ଞା, ଏବେ ଗୋଟିଏ ହାତରେ ତ ଆଜ୍ଞା ତାଲି ବାଜିବ ନାହିଁ ନା ଆଜ୍ଞା।
0: ହଁ ନିଶ୍ଚୟ, ତେଣୁ ରୋଜଗାର କରିବା ପେଟ ପୋଷିବା ପାଇଁ, ତା ସହିତ ଆର ପଟେ ମଧ୍ୟ

0: ବନ୍ଧୁ ପରିବାର ବର୍ଗ ସମ୍ପର୍କକୁ ସାଙ୍ଗରେ ନେଇକରି ମଧ୍ୟ ଚାଲିବା। ତେବେ ଏଇଠି ଗୋଟିଏ କଥା ବି ଦେଖାଯାଇପାରେ ଯେ ଆମର ଯଦି ଇଚ୍ଛାକୁ ଟିକେ ସୀମିତ କରିବା, ଅଙ୍କୁଶ ଲଗେଇବା, ତାହେଲେ ଆମେ ଦୁଇପଟ ଯାକ ବାଲାନ୍ସ କରିପାରିବା। ଆମେ ଯେହେତୁ ଧାଉଁଛେ ସବୁବେଳେ ଖାଲି ଧନରତ୍ନ ପଛରେ, ପଇସା ରୋଜଗାର ପଛରେ, ବୋଧହୁଏ ସମ୍ପର୍କ ଗୁଡିକ ପଛରେ ଛାଡି ଆସୁଛେ।
1: ଭଗବାନଙ୍କୁ ଦର୍ଶନ ଟିକେ କରିବା, ସେଇଟା ଏଇନେ ବଡ଼ କାମ
0: ନିଶ୍ଚୟ। ତେଣୁ ଆମେ ଯାହା ରୋଜଗାର କରୁଛେ, ଯାହା ବି କରୁଛେ, ସବୁ ତାରି ମାୟା, ସବୁ ତାରି ଆଶୀର୍ବାଦ। ତେଣୁ ତାକୁ ଧନ୍ୟବାଦ ନଦେଲେ ଆମେ ଇନକମ୍ପ୍ଲିଟ ହେବା, ସମ୍ପୂର୍ଣ୍ଣ ହେବନି, ଅସମ୍ପୂର୍ଣ୍ଣ ହୋଇ ରହିଯିବା। ତେବେ ଚାଲନ୍ତୁ ଆମେ ତାଙ୍କୁ ଧନ୍ୟବାଦ ଦେବା ସହିତ ଆମର କାର୍ଯ୍ୟକ୍ରମରେ ମଧ୍ୟ ସଙ୍ଗୀତର ମଜା ନେବା ଏବଂ ସଙ୍ଗୀତର ଶୁଣାଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି। ଫୋନ୍ କରିଥିବା ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।
1: ନମସ୍କାର।

0: ଆପଣମାନେ ଯଦି ଶୁଣିବାକୁ ଚାହାନ୍ତି ଆପଣଙ୍କର ମନପସନ୍ଦର ଗୀତଟି ଆମର ଏହି କାର୍ଯ୍ୟକ୍ରମ ହ୍ୟାଲୋ କାଶବାଣୀପୁରୀ ମାଧ୍ୟମରେ ତେବେ ଫୋନ୍ କରନ୍ତୁ ଆମକୁ। ଫୋନ୍ କରିବାର ସମୟ ପ୍ରତ୍ୟେକ ସୋମବାର ଦିନ 3-4 ମଧ୍ୟରେ। ଫୋନ୍ ନମ୍ବରଟି ହେଉଛି 06752297758। ଶୂନ୍ୟ 7522977758। ଫୋନ୍ କରିବାକୁ ଜମାରୁ ଭୁଲିବେ ନାହିଁ। ତେବେ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ଅନୁମତି ଦିଅନ୍ତୁ। ସନ୍ତୋଷକୁ ରହୁଛି ନମସ୍କାର।
1: ପ୍ରଚାର କଲୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନ କରିଥିଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ଦେବଜାନୀ ଚଳଚ୍ଚିତ୍ର ଗୀତଟିକୁ କଣ୍ଠଶିଳ୍ପୀ।

ଶ୍ରୋତାବନ୍ଧୁ, ଯେକୌଣସି ମଣିଷରେ ଜୀବନରେ ଗୁରୁଙ୍କର ମାର୍ଗଦର୍ଶନର ଗୋଟିଏ ବିଶେଷ ମହତ୍ତ୍ୱ ଥାଏ। ଆଜି ଗୋଟିଏ ବିଶେଷ ଦିନ, ବ୍ୟାସ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମାର। ଗୁରୁଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ତଥା ଭକ୍ତି ଜଣାଇବାର ଗୋଟିଏ ବିଶେଷ ଅବସର। ଜଣେ ଗୁରୁ ହିଁ ନିଜ ଛାତ୍ରର ଦକ୍ଷତାକୁ ଚିହ୍ନିପାରେ, ଜୀବନରେ ବିକାଶର ଗତିକୁ ସଠିକ୍ ମାର୍ଗ ଦେଖାଏ। କିନ୍ତୁ ଯୁଗ ପରିବର୍ତ୍ତନ ସହିତ ଅନେକ କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ଶିକ୍ଷାଦାନର ପଦ୍ଧତି ମଧ୍ୟ ବଦଳିଛି। କିନ୍ତୁ ଜଣେ ଗୁରୁଙ୍କର ସ୍ଥାନ ନା କେହି ନେଇପାରିଛି, ନା ହିଁ ଭବିଷ୍ୟତରେ ଏ ସ୍ଥାନ କେବେ ବି ବଦଳି ପାରିବ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ମାନିନୀ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍।

ଜଣେ ଗୁରୁଙ୍କର ଅନେକ ରୂପ ଥାଏ। କେତେବେଳେ ଆକଟ କରିବା, କେତେବେଳେ ପଥ ପ୍ରଦର୍ଶକ ହେବା। ସମୟ ସହିତ ଆମେ ଜୀବନର ଅନେକ ପଛ କଥା ଭୁଲିଯାଏ, କିନ୍ତୁ ଏ କଥା ମଧ୍ୟ ସତ ଯେ ନିଜ ଗୁରୁଙ୍କର ଆକଟ ସ୍ନେହ, ଶିକ୍ଷା ଆଉ ମାର୍ଗଦର୍ଶନ ଜୀବନର ଶେଷ ଯାଏଁ ଆମ ମନରେ ଗଭୀର ଛାପ ଛାଡ଼ିଦିଏ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ସତ୍ୟମ ଶିବମ ସୁନ୍ଦରମ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଶ୍ରୋତା ବନ୍ଧୁ, ପଶୁପକ୍ଷୀମାନଙ୍କ ପାଇଁ ମଣିଷର ସ୍ନେହ ଭଲ ପାଇବା ସୃଷ୍ଟି ଆରମ୍ଭରୁ ରହିଛି। ଏମିତି ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ କେବଳ ନିଜର ପାଳିତ ପଶୁମାନଙ୍କୁ ହିଁ ନୁହେଁ, ବରଂ ବନ୍ୟପ୍ରାଣୀମାନଙ୍କ ପ୍ରତି ମଧ୍ୟ ନିଜର ସ୍ନେହ ଦେଖାନ୍ତି, ସେମାନଙ୍କର ସୁରକ୍ଷା ପ୍ରତି ଚେଷ୍ଟା କରନ୍ତି। ବନ୍ୟପ୍ରାଣୀ ଏବଂ ଅରଣ୍ୟର ସୁରକ୍ଷା ପାଇଁ ପ୍ରତିଟି ସ୍ତରରେ ଜନଜାଗରୁକତା ଆସିବା ନିହାତି ଜରୁରୀ। ତେବେ ବର୍ତ୍ତମାନ ଚାଲନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ବଲିଉଡ୍ ହଲିଉଡ୍ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ଅଲିସା ଚିନ୍ନୟ ଏବଂ ସୋନୁ ନିଗମ।

ମାନବ ସମାଜ ଅନେକ ସମୟରେ ନିଜର ଆବଶ୍ୟକତା ଅନୁଯାୟୀ ଜଙ୍ଗଲ ଏବଂ ପ୍ରାଣୀ ସମ୍ପଦଙ୍କ ପାଇଁ ବିପଦ ଆଣୁଛନ୍ତି। କେବେ ମୂଲ୍ୟବାନ ଦାନ୍ତ ସିଂହ ଚମଡ଼ା ପାଇଁ ବନ୍ୟପ୍ରାଣୀମାନଙ୍କର ଶିକାର କରାଯାଉଛି, ଯାହାଫଳରେ ସେମାନଙ୍କର ସଂଖ୍ୟା ବର୍ତ୍ତମାନ ହ୍ରାସ ପାଉଛି। ପ୍ରକୃତିରେ ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷଲତା ସହିତ ବନ୍ୟଜନ୍ତୁମାନଙ୍କର ଅସ୍ତିତ୍ୱ ସଙ୍କଟରେ ନ ଆସୁ ଏ ଦିଗରେ ଚେଷ୍ଟା ଜାରି ରହିବା ନିହାତି ଜରୁରୀ। ତେବେ କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ କୁଛ ନା କହ ଚଳଚ୍ଚିତ୍ରର ଏହି ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଶାନ୍ ଏବଂ ସାଧନା ସରଗମ।

ତେବେ ଆଜି ଇଣ୍ଟରନ୍ୟାସନାଲ୍ ଟାଇଗର ଡେ ବିଶ୍ୱସ୍ତରରେ ପାଳନ କରାଯାଉଛି। 1973 ମସିହାରେ ଲୁପ୍ତ ପ୍ରାୟ ବାଘ ପ୍ରଜାତିଙ୍କ ସଂରକ୍ଷଣ ପାଇଁ ଭାରତରେ ପ୍ରଥମ ଥର ପାଇଁ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରାଯାଇଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱସ୍ତରରେ ବାଘମାନଙ୍କ ସଂଖ୍ୟାର ବୃଦ୍ଧି ଏବଂ ଅବୈଧ ବନ୍ୟଜୀବ ବ୍ୟାପାର ଉପରେ ଅଙ୍କୁଶ ଲଗାଇବା। ବିଶ୍ୱସ୍ତରରେ ପ୍ରାୟ 13 ଦେଶ ବିଲୁପ୍ତ ହେଉଥିବା ଏହି ବାଘ ପ୍ରଜାତିର ସୁରକ୍ଷା ଦିଗରେ ଚେଷ୍ଟାରତ, ଯାହାଫଳରେ ବର୍ତ୍ତମାନ ଏହି ବନ୍ୟଜନ୍ତୁମାନଙ୍କର ପ୍ରଜାତିରେ ଏକ ପ୍ରକାର ଉନ୍ନତି ଆସିଛି। ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ସାଜନ ଚଲେ ସସୁରାଲ ଚଳଚ୍ଚିତ୍ରର ଗୀତଟିକୁ, କଣ୍ଠଶିଳ୍ପୀ ସାଧନା ସରଗମ, କୁମାର ଶାନୁ।

ଶ୍ରୋତାବନ୍ଧୁ, ଆଜି ପଶ୍ଚିମବଙ୍ଗର ପ୍ରସିଦ୍ଧ ଦାର୍ଶନିକ, ଶିକ୍ଷାବିତ୍, ସମାଜ ସୁଧାରକ, ଲେଖକ, ଅନୁବାଦକ, ପ୍ରକାଶକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର ପୁଣ୍ୟତିଥି। ସଂସ୍କୃତ ଭାଷା ଏବଂ ଦର୍ଶନ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଯୋଗୁଁ ତାଙ୍କୁ ବିଦ୍ୟାସାଗର ଉପାଧି ମିଳିଥିଲା। ନାରୀ ଶିକ୍ଷା, ବିଧବା ପୁନର୍ବିବାହ, ସଂସ୍କୃତ ଭାଷାର ପ୍ରଚାର, ଅନେକ ସମାଜ ସଂସ୍କାର ଉପନ୍ୟାସର ରଚୟିତା ଏବଂ ଜଣେ ସମାଜ ସୁଧାରକ ଭାବରେ ବିଦ୍ୟାସାଗରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ତେବେ ଶ୍ରୋତା ବନ୍ଧୁ, ଆଜି ସିନେ ଜଗତର ଅଭିନେତା ସଞ୍ଜୟ ଦତ୍ତଙ୍କର ମଧ୍ୟ ଜନ୍ମଦିବସ। କଳାକାର ପରିବାରରେ ଜନ୍ମିତ ସଞ୍ଜୟ ଦତ୍ତଙ୍କର ବ୍ୟକ୍ତିଗତ ଜୀବନ ଅନେକ ଉତ୍ଥାନ ପଥନ ଦେଇ ଗତି କରିଥିଲେ ମଧ୍ୟ ତାଙ୍କର ଅଭିନୟ ଦର୍ଶକମାନଙ୍କ ମନରେ ତାଙ୍କୁ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦେଇଛି। 1981ରୁ ଅଭିନୟ ଆରମ୍ଭ କରିଥିବା ସଞ୍ଜୟ ଦତ୍ତଙ୍କର କିଛି ଭିନ୍ନ ଧରଣର ଅଭିନୟ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଛି। ତେବେ କାର୍ଯ୍ୟକ୍ରମରେ ବର୍ତ୍ତମାନ ଚାଲନ୍ତୁ ଶୁଣିବା ସଞ୍ଜୟ ଦତ୍ତଙ୍କ ଅଭିନୀତ ସାଜନ ଚଳଚ୍ଚିତ୍ରର ଏହି ଗୀତଟିକୁ। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ଶାନୁ ଏବଂ ଅଲକା।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ, ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ, ଓଡ଼ିଆ ଆନିମେସନ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା. ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଆଲୋଚନା ଜାରି ରହିଛି. 2024 ଆଇନକୁ ସଂଶୋଧନ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି. କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତ ସୋମବାର ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ. ଆଜିର ଆଲୋଚନାରେ ଅଂଶଗ୍ରହଣ କରି ଜେଡିୟୁ ସାଂସଦ ଦିନେଶ୍ୱର କମାଇ ବିଲ୍ ଆଗତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ. ଛାତ୍ରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି. ଅନ୍ୟପକ୍ଷରେ ଆର୍ଏସ୍ପିର ଏମ୍କେ ପ୍ରେମଚନ୍ଦ୍ରନ୍ ପ୍ରସ୍ତାବିତ ବିଲ୍ରେ ରହିଥିବା ପରିବର୍ତ୍ତନ ଜନିତ ପ୍ରସ୍ତାବ କେବଳ ଲୌକିକତା ବୋଲି ଅଭିଯୋଗ କରିଛନ୍ତି. ପୂର୍ବାହ୍ନ 11 ଆଜି ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ ହରଜିନ୍ଦର କୌର ଏବଂ ଗୁଲବୀର ସିଂଙ୍କୁ ଅଭିନନ୍ଦନ ଜଣାଇଥିଲେ. ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଜନିତ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ. ଗୃହକାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ. ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି. ଲୋକସଭାରେ ଆଜି ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଆଗତ ହୋଇଛି.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶଙ୍କ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ।

0: ଅଯୋଧ୍ୟାରେ ବନକଲାଗି ନୀତି ପାଇଁ ସନ୍ଧ୍ୟା 6-5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା ଏବଂ ଆସନ୍ତା ମାସ 1 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଭିତରକନିକା ଜାତୀୟ ଉଦ୍ୟାନ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ 44 ବ୍ଲକ ପ୍ରଭାବିତ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ମୋଟ 233 ପଞ୍ଚାୟତର 748 ଗାଁ ପ୍ରଭାବିତ ହୋଇଛି। 2,03,000 ଉର୍ଦ୍ଧ୍ୱ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ 44 ଅଗ୍ନିଶମ, 13 ଓଡ୍ରାଫ୍ ଓ 2 ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯାଇ ପ୍ରାୟ 28,000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପାଣିରେ 7,900 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ 761 ମାଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲାର 4 ଏବଂ କେନ୍ଦୁଝର ଜିଲ୍ଲାର 3 ମୃତ୍ୟୁ ହୋଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସ୍ଥିତିର ମୁକାବିଲା ଓ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱର ରାଜୀବଭବନଠାରେ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିବ। ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହୋଇକରି ଜଳବନ୍ଦୀ ହୋଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
0: ଗତ 24 ଘଣ୍ଟାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ବରଗଡ଼ ବିଜେପୁରରେ ସର୍ବାଧିକ 315 mm ବର୍ଷା, ବଲାଙ୍ଗୀରରେ ଆଗଲପୁରରେ 264, ସାଲେଭଟାରେ 256.8 mm ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 616.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 292,855 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 64,444 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳି ବ୍ୟାରେଜ୍ ଦେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା 9 କ୍ୟୁସେକ୍ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଖୁଆପଦା, ବଲ୍ବିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଜଳସ୍ତର 20.34 ମିଟର ଥିବାବେଳେ ଏହାର ବିପଦ ସଂକେତ ହେଉଛି 18.33 ମିଟର। ଯାଜପୁର ଛତାବର କଣାସ ନିକଟରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର ଭଦ୍ରକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦୋବଲ ସମେତ ଅନ୍ୟାନ୍ୟ ବନ୍ୟାଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବେହେଡ଼ା ନିକଟରେ ତେଲ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଉମରକୋଟ ରାଇଘରକୁ ସଂଯୋଗ କରୁଥିବା 40 ରାଜ୍ୟ ରାଜପଥର ଅସ୍ଥାୟୀ ପୋଲ ଉପରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡେନ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କାଣ୍ଡିଦରୁ ତରବୁଡ଼କୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଘୁଡ଼ୁସର ଓ ଜମନକଟା ଗାଁର 20 ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। ବନାଞ୍ଚଳର ସୁରକ୍ଷା, କ୍ୟାମେରା ଟ୍ରାପ୍, ଡ୍ରୋନ୍ ନିରୀକ୍ଷଣ, କୃତ୍ରିମ ବୁଦ୍ଧିମତା ଆଧାରିତ ମନିଟରିଂ ଏବଂ ସମୁଦାୟର ସହଭାଗିତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। 2010 ରୁଷରେ ଅନୁଷ୍ଠିତ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଆଜିର ଦିନକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତରେ ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ ଦେଶରେ 3682 ବାଘ ରହିଛନ୍ତି, ଯାହା ବିଶ୍ୱର ମୋଟ ବାଘ ସଂଖ୍ୟାର 75%। ଦେଶରେ ବର୍ତ୍ତମାନ 58 ଟାଇଗର ରିଜର୍ଭ ରହିଛି, ଯାହାର କ୍ଷେତ୍ରଫଳ ପ୍ରାୟ 83,000 ବର୍ଗ କିଲୋମିଟର ହେବ ବୋଲି ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାର ଶିମିଳିପାଳରେ 32 ବାଘ ରହିଥିବା ବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନି

0: ବାଘ ସଂଖ୍ୟାର 75%। ଦେଶରେ ବର୍ତ୍ତମାନ 58 ଟାଇଗର ରିଜର୍ଭ ରହିଛି, ଯାହାର କ୍ଷେତ୍ରଫଳ ପ୍ରାୟ 83,000 ବର୍ଗ କିଲୋମିଟର ହେବ ବୋଲି ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାର ଶିମିଳିପାଳରେ 32 ବାଘ ରହିଥିବା ବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନିନି ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଟାଇଗର କନଜରଭେସନରେ ବହୁତ ଗୋଟେ ପ୍ରାମୁଖ୍ୟତା ରହୁଛି ଏଥିପାଇଁ କି ଆମର ଶିମିଳିପାଳ ଟାଇଗର ରିଜର୍ଭ ୟୁନିକ୍ ବାୟୋଡାଇଭର୍ସିଟି ଯୋଉଟା ଇଷ୍ଟର୍ନ ପପୁଲେସନ ର ଇମ୍ପୋର୍ଟାଣ୍ଟ ବ୍ରିଡିଂ ପ୍ଲେସ୍ ଅଫ୍ ଟାଇଗର୍ସ। ପପୁଲେସନ କୁ ଆମେ ସୁରକ୍ଷା ଦଉଛୁ ଆଉ ପ୍ରତିବର୍ଷ ଟାଇଗର ନମ୍ବର ବଢୁଛି। ଗତ ବର୍ଷ ଆମେ ଦେଖିଲୁ 32 ଟାଇଗର ଅଛି, ଆମେ ଆଶା କରୁଛୁ ଏବେ ବି ଟାଇଗର ନମ୍ବର ଟା ବଢିବ। ଡାଇଭର୍ସିଟି ବଢାଇବାକୁ ଟାଇଗର ପପୁଲେସନ ଯାଏ ପ୍ରଥମତଃ ଆମେ ଇଣ୍ଟରଷ୍ଟେଟ୍ ରେ ଟାଇଗର ଆଣିକି ଟ୍ରାନ୍ସଲୋକେସନ କଲୁ,
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଏବଂ ବାଘମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିବା ସାମୂହିକ ଦାୟିତ୍ୱ। ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶଗତ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 11:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁ ପୂର୍ଣ୍ଣିମାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ପ୍ରଥମ ଗୁରୁ, କିନ୍ତୁ ହିନ୍ଦୁ ଋଷି ସାଧୁସନ୍ଥମାନେ ବ୍ୟାସଦେବଙ୍କୁ ଗୁରୁ ଭାବେ ପୂଜା କରିଥାନ୍ତି। ଗୁରୁ ପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ଆହରଣ ଏବଂ କୃତଜ୍ଞତା ପ୍ରକାଶ କରିବାର ପର୍ବ। ଶିଷ୍ୟଙ୍କ ଜୀବନ ବଢ଼ିବାରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଷ୍ୟଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଗୁରୁ ଉଲ୍ଲେଖନୀୟ ମାର୍ଗଦର୍ଶନ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗୁରୁମାନେ ଶିଷ୍ୟମାନଙ୍କୁ ବିଚାର ଏବଂ ଉତ୍ତମ ମୂଲ୍ୟବୋଧ ସହିତ ସକାରାତ୍ମକ ଶକ୍ତି ପ୍ରଦାନ କରିଥାନ୍ତି। ଗୁରୁଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସନାତନ ସଂସ୍କୃତି ଏବଂ ସମୃଦ୍ଧ ଋଷି ପରମ୍ପରାରେ ଗୁରୁମାନେ ତ୍ୟାଗ, ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣର ପ୍ରତୀକ। ଜ୍ଞାନ, ଧର୍ମ, କର୍ତ୍ତବ୍ୟବୋଧ ଏବଂ ମାତୃଭୂମି ସେବାରେ ପଥ ପ୍ରଦର୍ଶନ କରୁଥିବା ସମସ୍ତ ଶିକ୍ଷା, ଦୀକ୍ଷା ଓ କର୍ମଗୁରୁଙ୍କୁ ସେ ପ୍ରଣାମ ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମାସ 1 ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ଓ ପ୍ରକୃତି ସମ୍ପର୍କିତ ପୁସ୍ତକ ପଢ଼ିବାର ସୁଯୋଗ ପାଇବା ସହ ସଂଗ୍ରହାଳୟ ବୁଲି ଦେଖିପାରିବେ। କୁମ୍ଭୀରଙ୍କ ପ୍ରଜନନ ପାଇଁ 1 ଜୁଲାଇ ମାସ 31 ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିର ବନକଲାଗି ନୀତି ପାଇଁ ସନ୍ଧ୍ୟା 6:00-5 ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ଆଜି ପାଳନ କରାଯାଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏବଂ ଆସନ୍ତା ମାସ 1 ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: तो अब हमारा आज का कार्यक्रम यहीं पर समाप्त होता है, इसलिए अपने मित्र अजीत और उमंग की तकनीकी टीम के साथ यानी कुसुमलता,
1: जगबंधु,
0: चेतना,
1: अर्शद,
0: सौम्या
1: और फैजान के साथ विमलेश को आज्ञा दीजिए।
0: नमस्कार।
2: उमंग उमंग उमंग उमंग।
3: ଶୁଣିଲେ ଏନ୍ସିଆର୍ଟି କାର୍ଯ୍ୟକ୍ରମର 1338ତମ ଅଧ୍ୟାୟ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରେରଣା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଭାଗ୍ୟଶ୍ରୀ ପଟ୍ଟନାୟକ ଏବଂ ସିପ୍ରା ମିଶ୍ର। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ପୂର୍ଣ୍ଣିମା ଦିବସର ସକାଳଟି କିପରି ଆରମ୍ଭ ହୁଏ? ଗୁରୁ ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ କରି ଲୋକମାନେ ଗୁରୁଙ୍କୁ ପ୍ରଣାମ କରନ୍ତି। ଛାତ୍ରଛାତ୍ରୀମାନେ ନିଜ ଶିକ୍ଷକଙ୍କୁ ଫୁଲ, ପୁଷ୍ପଗୁଚ୍ଛ, ପୁସ୍ତକ କିମ୍ବା ସ୍ମାରକ ଉପହାର ଦେଇ ସମ୍ମାନ ଜଣାନ୍ତି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଆଶ୍ରମରେ ସଭା, ଭଜନ, ପ୍ରାର୍ଥନା, ଗୁରୁ ବନ୍ଦନା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆଧ୍ୟାତ୍ମିକ ଆଲୋଚନାର ଆୟୋଜନ ମଧ୍ୟ କରାଯାଏ।
1: ଯୁବବନ୍ଧୁ, ଗୁରୁଙ୍କ ପ୍ରତି ଆମର କିଛି ନା କିଛି କର୍ତ୍ତବ୍ୟ ରହିଛି। ଗୁରୁଙ୍କ ପ୍ରତି ସମ୍ମାନ କେବଳ ଗୋଟିଏ ଦିନ ପାଇଁ ନୁହେଁ, ପ୍ରତିଦିନ ତାଙ୍କ ଉପଦେଶକୁ ପାଳନ କରିବା, ନିୟମିତ ଅଧ୍ୟୟନ କରିବା, ସତ୍ୟବାଦୀ ହେବା, ଶୃଙ୍ଖଳିତ ଜୀବନ ବ୍ୟତୀତ କରିବା ଆଉ ତା ସହ ସମାଜର ଜଣେ ଭଲ ନାଗରିକ ହେବା ହିଁ ଗୁରୁଙ୍କ ପ୍ରତି ପ୍ରକୃତ ସମ୍ମାନ।
0: ହଁ ଯୁବବନ୍ଧୁ, ଆଜିର ଡିଜିଟାଲ ଯୁଗରେ ପୁସ୍ତକ, ଅନଲାଇନ୍ ଶିକ୍ଷା ଓ ପ୍ରଯୁକ୍ତି ଯେତେ ଉନ୍ନତ ହେଉନା କାହିଁକି, ଜଣେ ଗୁରୁଙ୍କ ସ୍ଥାନ କେବେ ବି ପୂରଣ କରିପାରିବ ନାହିଁ। କାରଣ ଗୁରୁ କେବଳ ଜ୍ଞାନ ଦିଅନ୍ତି ତାହା ନୁହେଁ, ସେ ମଣିଷ ଗଢ଼ନ୍ତି।
1: ଶ୍ରୋତାବନ୍ଧୁ, ଗୁରୁ ପୂର୍ଣ୍ଣିମାର ଏକ ସୁନ୍ଦର ବାର୍ତ୍ତା ରହିଛି। ଗୁରୁ ପୂର୍ଣ୍ଣିମା ଆମକୁ ଏହା ଶିଖାଇଛି, ଜୀବନରେ ଯିଏ ଆମକୁ ସଠିକ୍ ପଥ ଦେଖାନ୍ତି ସେ ହିଁ ପ୍ରକୃତ ଗୁରୁ। ସେ ଶିକ୍ଷକ, ମାତା ପିତା, ବଡ ଭାଇ ଭଉଣୀ, ସମାଜର ଯେକୌଣସି ମହାନ ବ୍ୟକ୍ତି କିମ୍ବା ଆଧ୍ୟାତ୍ମିକ ପଥ ପ୍ରଦର୍ଶକ ମଧ୍ୟ ହୋଇପାରନ୍ତି। ଆମେ ସମସ୍ତେ ଗୁରୁଙ୍କ ଆଦର୍ଶକୁ ଅନୁସରଣ କରି ଜ୍ଞାନୀ, ସଚ୍ଚୋଟ ଓ ଦାୟିତ୍ୱବାନ ନାଗରିକ ହେବା ନିହାତି ଆବଶ୍ୟକ।
0: ଆଉ ଜାଣନ୍ତି, ଏହି ଦିବସଟି କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଶିକ୍ଷକଙ୍କୁ ସମ୍ମାନ ଦିଆଯିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଆଉ ଆପଣ ତ ଜାଣନ୍ତି, ଆଜି ଆମ ପାଖରେ ଇଣ୍ଟରନେଟ୍, ମୋବାଇଲ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଶିକ୍ଷା ଓ ଅନେକ ସୂଚନାର ଉତ୍ସ ଅଛି। କିନ୍ତୁ ସୂଚନା ଓ ଜ୍ଞାନ ଏକ ନୁହେଁ, ସଠିକ୍ ମାର୍ଗଦର୍ଶନ, ଚରିତ୍ର ଗଠନ ଓ ମାନବିକ ମୂଲ୍ୟବୋଧ କେବଳ ଜଣେ ସତ୍ୟ ଗୁରୁ ହିଁ ଦେଇପାରନ୍ତି। ଗୁରୁଙ୍କ ଠାରୁ ଆମେ ସତ୍ୟବାଦିତା ଶିଖିଥାଉ, ସମୟାନୁବର୍ତ୍ତିତା ଶିଖିଥାଉ, ଶୃଙ୍ଖଳା, ପରିଶ୍ରମ, ନମ୍ରତା, ଦେଶପ୍ରେମ, ମାନବିକତା ଓ ସହନଶୀଳତା ମଧ୍ୟ ଶିଖିବାକୁ ପାଇଥାଉ।
1: ଯୁବବନ୍ଧୁ, କଥାରେ ଅଛି ନା, ଆଚାର୍ଯ୍ୟ ଦେବୋ ଭବ, ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଜାତି ପାତ୍ରତାମ୍। ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ, ଯେଉଁ ଶିକ୍ଷା ମଣିଷର ଚରିତ୍ରକୁ ଗଠନ କରିଥାଏ, ମନର ଶକ୍ତି ବଢାଏ ଆଉ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ, ସେ ହିଁ ପ୍ରକୃତ ଶିକ୍ଷା।
0: ଶ୍ରୋତା ବନ୍ଧୁ, ଗୁରୁ ପୂର୍ଣ୍ଣିମା କେବଳ ଗୋଟିଏ ଦିନର ଉତ୍ସବ ନୁହେଁ, ଏହା ଆମ ଜୀବନରେ ଜ୍ଞାନ, ସଂସ୍କାର, କୃତଜ୍ଞତା ଓ ସମ୍ମାନର ଭାବନାକୁ ଜାଗ୍ରତ କରିବାର ପବିତ୍ର ଅବସର। ତେବେ ଆସନ୍ତୁ, ଏହି ଶୁଭ ଅବସରରେ ଆମର ସମସ୍ତ ଗୁରୁଜନଙ୍କୁ ଶ୍ରଦ୍ଧାର ସହ ପ୍ରଣାମ ଜଣାଇବା ଏବଂ ତାଙ୍କ ଆଦର୍ଶକୁ ନିଜ ଜୀବନରେ ପାଳନ କରିବା।
1: ଗୁରୁଙ୍କ ଆଶୀର୍ବାଦ ହେଉଛି ଜୀବନର ସର୍ବଶ୍ରେଷ୍ଠ ସମ୍ପଦ। ତେଣୁ ଆଜିର ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କ ଜୀବନ ଜ୍ଞାନ, ସଦ୍ବୁଦ୍ଧି, ସଫଳତା ଓ ଶାନ୍ତିରେ ପରିପୂର୍ଣ୍ଣ ହଉ, ଏତିକି ମହାପ୍ରଭୁଙ୍କ ପାଖରେ କାମନା।
0: ମାତ୍ର ଯୁବବନ୍ଧୁ, କଥାବାର୍ତ୍ତା ମଧ୍ୟରେ ସମୟ ଆସି ପହଞ୍ଚିଗଲାଣି ଶୁଣିବା ପାଇଁ ଗୋଟେ ଗୀତ। ତେବେ ଚାଲନ୍ତୁ ନା ଆଉ ଡେରି ନ କରି ଆଜିର କାର୍ଯ୍ୟକ୍ରମରେ ଶୁଣି ନେବା ଏହି ସୁନ୍ଦର ଗୀତଟି।

0: ଆଚ୍ଛା, ଗୀତ ତ ଶୁଣିଲେ, କଥା ମଧ୍ୟ ଅନେକ ହେଲେ, କିନ୍ତୁ ସିପ୍ରା, ତମେ କହିପାରିବ କି ଆମ ଜୀବନର ମୂଳ ଆଧାର କଣ?
1: କଣ
0: ଆମ ଜୀବନର ମୂଳ ଆଧାର ହେଉଛି ପ୍ରକୃତି। ପୃଥିବୀର ପ୍ରତ୍ୟେକ ଜୀବଜନ୍ତୁ ପରିବେଶର ସନ୍ତୁଳନ ରକ୍ଷାରେ ନିଜର ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରନ୍ତି। ଆଉ ଜାଣିଛ, ସେହି ଜୀବମାନଙ୍କ ମଧ୍ୟରେ ବାଘ ହେଉଛି ସବୁଠାରୁ ଶକ୍ତିଶାଳୀ, ସୁନ୍ଦର ଓ ରାଜକୀୟ ପ୍ରାଣୀ। ବାଘକୁ ଜଙ୍ଗଲର ରାଜା ବୋଲି ମଧ୍ୟ କୁହାଯାଏ। ଏହା କେବଳ ଏକ ହିଂସ ପ୍ରାଣୀ ନୁହେଁ, ବରଂ ଜଙ୍ଗଲର ପରିବେଶିକ ସନ୍ତୁଳନର ପ୍ରମୁଖ ରକ୍ଷକ ମଧ୍ୟ। ବାଘ ଥିଲେ ହିଁ ଜଙ୍ଗଲ ସୁସ୍ଥ ରୁହେ, ଆଉ ଜଙ୍ଗଲ ସୁସ୍ଥ ରହିଲେ ନଦୀ, ଜଳ, ମାଟି ଓ ମାନବ ଜୀବନ ମଧ୍ୟ ସୁରକ୍ଷିତ ରହେ।
1: କିନ୍ତୁ ଭାଗ୍ୟଶ୍ରୀ, ବାଘର ସଂଖ୍ୟା ଦ୍ରୁତ ଭାବରେ ହ୍ରାସ ପାଉଥିବାରୁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସ 29 ତାରିଖରେ ପାଳନ କରାଯାଇଥାଏ ଆନ୍ତର୍ଜାତୀୟ ବାଘ ଦିବସ। ଏହାର ଇତିହାସ ବିଷୟରେ ଆପଣ ଜାଣନ୍ତି କି ଶ୍ରୋତା ବନ୍ଧୁ? 2010 ମସିହାରେ ରୁଷର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଟାଇଗର ସମ୍ମିଳନୀରେ ବିଶ୍ୱର 13 ବାଘ ବାସ କରୁଥିବା ଦେଶ ଏକାଠି ହୋଇ ବାଘ ସଂରକ୍ଷଣ ପାଇଁ ଏକ ଐତିହାସିକ ସଂକଳ୍ପକୁ ଗ୍ରହଣ କରିଥିଲେ। ସେହି ସମ୍ମିଳନୀରେ ପ୍ରତ୍ୟେକ ବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତୀୟ ବାଘ ଦିବସ ଭାବରେ ପାଳନ କରିବାର ନିଷ୍ପତ୍ତି ନିଆଗଲା।
0: ଆଉ ଜାଣିଛନ୍ତି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ କଣ? ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କି ବାଘର ସୁରକ୍ଷା, ଜଙ୍ଗଲ ସଂରକ୍ଷଣ, ଅବୈଧ ଶିକାର ବନ୍ଦ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା। କିନ୍ତୁ ସବୁଠାରୁ ମଜା କଥା କଣ ଜାଣନ୍ତି? ଭାରତ ଆଉ ବାଘର ସବୁଠାରୁ ନିବିଡ଼ ସମ୍ପର୍କ ରହିଛି। ଭାରତରେ ବାଘର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 1973 ମସିହାରେ ଭାରତ ସରକାର ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା କି ବାଘ ଏବଂ ସେମାନଙ୍କର ବାସସ୍ଥାନର ସୁରକ୍ଷା। ଆମ ଭାରତରେ ବାଘକୁ ଜାତୀୟ ପଶୁର ମର୍ଯ୍ୟାଦା ଦିଆଯାଇଛି। ରୟାଲ ବେଙ୍ଗଲ ଟାଇଗର ଭାରତର ଗର୍ବ ଓ ଜୈବ ବିବିଧତାର ପ୍ରତୀକ।
1: ଶ୍ରୋତା ବନ୍ଧୁ, ବର୍ତ୍ତମାନ ସୁଦ୍ଧା ଭାରତରେ 50 ଅଧିକ ବାଘ ସଂରକ୍ଷଣ କ୍ଷେତ୍ର ରହିଛି। ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଆସାମ ଓ ଓଡ଼ିଶାରେ ବାଘ ସଂରକ୍ଷଣ ପାଇଁ ବିଶେଷ ପଦକ୍ଷେପମାନ ମଧ୍ୟ ନିଆଯାଉଛି।
0: ଓଡ଼ିଶା କଥାରୁ ମନେ ପଡ଼ିଲା, ଓଡ଼ିଶା ମଧ୍ୟ ବାଘ ସଂରକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଓ ବାଘ ସଂରକ୍ଷଣ କ୍ଷେତ୍ର ଦେଶର ଅନ୍ୟତମ ପ୍ରମୁଖ ବାଘ ଅଭୟାରଣ୍ୟ। ଏହା ଜୈବ ବିବିଧତାର ଏକ ଅମୂଲ୍ୟ ଭଣ୍ଡାର। ଏଠାରେ ବାଘ ବ୍ୟତୀତ ହାତୀ, ଗୌର, ହରିଣ, ଚିତାବାଘ, ବିଭିନ୍ନ ପକ୍ଷୀ ଓ ଔଷଧୀୟ ଉଦ୍ଭିଦ ମଧ୍ୟ ଦେଖିବାକୁ ମିଳେ। ସାତକୋଶିଆ ଅଭୟାରଣ୍ୟରେ ମଧ୍ୟ ବାଘ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। କିନ୍ତୁ ସିପ୍ରା, କହିପାରିବ କି ଆମ ପରିବେଶ ପାଇଁ ବାଘ ହିଁ କାହିଁକି ଜରୁରୀ?
1: ଆରେ ଭାଗ୍ୟଶ୍ରୀ, ବାଘ ଖାଦ୍ୟ ଶୃଙ୍ଖଳର ସର୍ବୋଚ୍ଚ ସ୍ତରର ଶିକାରୀ। ସେମାନେ ହରିଣ, ବନ୍ୟ ଘୁଷୁରୀ ଓ ଅନ୍ୟାନ୍ୟ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ ଭାବରେ ରଖନ୍ତି। ଯଦି ବାଘ ନଥାଏ ନା, ତେବେ ଏହି ପ୍ରାଣୀମାନଙ୍କର ସଂଖ୍ୟା ଦ୍ରୁତ ଭାବରେ ବଢି ଜଙ୍ଗଲକୁ କ୍ଷତି ପହଞ୍ଚାଇଥାଏ। ତେଣୁ ବାଘ ସଂରକ୍ଷଣ ମାନେ ସମଗ୍ର ପରିବେଶର ସୁରକ୍ଷା।
0: କିନ୍ତୁ ଜାଣିଛୁ ସିପ୍ରା, ଆମ ଜାତୀୟ ପଶୁ ବାଘ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ଯେମିତିକି ଅବୈଧ ଶିକାର, ଜଙ୍ଗଲ ଧ୍ୱଂସ, ବାସସ୍ଥାନ ହ୍ରାସ, ମାନବ ବନ୍ୟପ୍ରାଣୀ ସଂଘର୍ଷ, ଜଳବାୟୁର ପରିବର୍ତ୍ତନ ଏବଂ ବନ୍ୟଜନ୍ତୁ ଚୋରାଚାଳନ। ବାଘର ଚମଡ଼ା, ହାଡ଼ ଓ ଅନ୍ୟାନ୍ୟ ଅଙ୍ଗ ପାଇଁ ଅବୈଧ ବ୍ୟବସାୟ ଆଜି ମଧ୍ୟ ବାଘ ପାଇଁ ବଡ଼ ବିପଦ।
1: ତାହେଲେ ଭାଗ୍ୟଶ୍ରୀ, ବାଘ ସଂରକ୍ଷଣ ପାଇଁ କଣ କଣ କରିବା ଉଚିତ ଦେଖି କହିଲ?
0: ପ୍ରଥମେ ତ ଜଙ୍ଗଲକୁ ସୁରକ୍ଷା କରିବା, ଅବୈଧ ଶିକାରକୁ କଠୋର ଭାବେ ରୋକିବା, ବନ୍ୟଜନ୍ତୁ ସୁରକ୍ଷା ଆଇନକୁ କଡ଼ାକଡ଼ି ପାଳନ କରିବା, ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା, ଗଛ ଲଗାଇବା ଓ ବନ ସୁରକ୍ଷାରେ ସହଯୋଗ କରିବା, ବନ୍ୟଜନ୍ତୁ ପର୍ଯ୍ୟଟନକୁ ମଧ୍ୟ ଦାୟିତ୍ୱବୋଧ ସହ କରିବା।
1: ବାଃ, ବଢିଆ କଥା ତ କହିଲ। ଆଉ ଜାଣନ୍ତି କି ଶ୍ରୋତା ବନ୍ଧୁ, ବାଘ ନା ଭଲ ପହଁରି ପାରିଥାଏ ଏବଂ ପାଣିକୁ ଜମା ରୂପେ ଭୟ କରେନି। ଗୋଟିଏ ବାଘ ଏକ ଲମ୍ଫରେ ପ୍ରାୟ 8-10 ମିଟର ପର୍ଯ୍ୟନ୍ତ ଡେଇଁଥାଏ। ବାଘର ରାତିରେ ଦେଖିବା କ୍ଷମତା ମଣିଷ ଠାରୁ ବହୁ ଗୁଣ ଅଧିକ। ବାଘର ଗର୍ଜନ ଅନେକ କିଲୋମିଟର ଦୂରରୁ ଶୁଣା

0: ଯାଇଥାଏ। ଠିକ କହିଛୁ ସିପ୍ରା, କିନ୍ତୁ ଶ୍ରୋତା ବନ୍ଧୁ ଜାଣନ୍ତି, ଆନ୍ତର୍ଜାତୀୟ ବାଘ ଦିବସ କେବଳ ବାଘ ପାଇଁ ନୁହେଁ, ବରଂ ସମଗ୍ର ପ୍ରକୃତି ଓ ମାନବ ସଭ୍ୟତାର ସୁରକ୍ଷା ପାଇଁ ଏକ ଆହ୍ୱାନ। ବାଘ ବଞ୍ଚିଲେ ହିଁ ଜଙ୍ଗଲ ବଞ୍ଚିବ, ଆଉ ଜଙ୍ଗଲ ବଞ୍ଚିଲେ ଜଳ, ବାୟୁ, ମାଟି ଓ ମଣିଷର ଭବିଷ୍ୟତ ବଞ୍ଚିବ। ତେଣୁ ଆସନ୍ତୁ ନା ଆମେ ସମସ୍ତେ ପ୍ରକୃତିକୁ ଭଲ ପାଇବା, ବନ୍ୟଜନ୍ତୁକୁ ସୁରକ୍ଷା ଦେବା ଏବଂ ଆଗାମୀ ପିଢି ପାଇଁ ଏକ ସବୁଜ, ସୁନ୍ଦର ଓ ସୁରକ୍ଷିତ ପୃଥିବୀ ଗଢି ତୋଳିବା।
1: ତେବେ ଆମର ଆହ୍ୱାନ ଏହା ହେବା ଦରକାର ଯେ ବାଘକୁ ବଞ୍ଚାନ୍ତୁ, ଜଙ୍ଗଲକୁ ବଞ୍ଚାନ୍ତୁ, ଆଉ ଜଙ୍ଗଲକୁ ବଞ୍ଚାନ୍ତୁ, ନିଜ ଜୀବନକୁ ବଞ୍ଚାନ୍ତୁ,
0: ଆଉ ଆଗାମୀ ପିଢି ପାଇଁ ଏକ ସବୁଜ ପୃଥିବୀ ଗଢି ତୋଳନ୍ତୁ।
1: ଶ୍ରୋତାବନ୍ଧୁ, କଥାବାର୍ତ୍ତାରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ଯୁବବନ୍ଧୁ, ଜାଣନ୍ତି କି ମାନବ ସମାଜରେ ସ୍ୱାଧୀନତା, ସମାନତା ଏବଂ ମାନବିକ ମର୍ଯ୍ୟାଦା ହେଉଛି ପ୍ରତ୍ୟେକ ମଣିଷର ମୌଳିକ ଅଧିକାର। କିନ୍ତୁ ଆଜି ମଧ୍ୟ ବିଶ୍ୱର ଅନେକ ସ୍ଥାନରେ ଲକ୍ଷ ଲକ୍ଷ ଲୋକ ମାନବ ଚୋରାଚାଳନର ଶିକାର ହେଉଛନ୍ତି। ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି, ପ୍ରଲୋଭନ, ଧମକ କିମ୍ବା ବଳପୂର୍ବକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଶୋଷଣ କରାଯାଏ। ଏହା କେବଳ ଏକ ଅପରାଧ ନୁହେଁ, ବରଂ ମାନବ ଅଧିକାରର ଘୋର ଉଲ୍ଲଂଘନ ମଧ୍ୟ।
1: ଆଉ ଏହି ସବୁ ସମସ୍ୟା ପ୍ରତି ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରତ୍ୟେକ ପୀଡ଼ିତାମାନଙ୍କର ସୁରକ୍ଷା ଓ ପୁନର୍ବାସ ପାଇଁ ପ୍ରତ୍ୟେକ ବର୍ଷ 30 ଜୁଲାଇ ମାନେ ଆସନ୍ତାକାଲି ପାଳନ କରାଯାଇଥାଏ ୱାର୍ଲଡ ଡେ ଏଗେନଷ୍ଟ ଟ୍ରାଫିକିଂ ପର୍ସନ, ମାନେ ବିଶ୍ୱ ମାନବ ଚୋରା ଚାଲାଣ ବିରୋଧୀ ଦିବସ।
0: ଏହି ଦିବସର ଇତିହାସ ସମ୍ବନ୍ଧରେ ଯଦି ଆମେ କହିବା, ଜାତିସଂଘର ସାଧାରଣ ସଭା 2013 ଏହି ଦିବସ ପାଳନ କରିବାର ଘୋଷଣା କରିଥିଲା। ଏହା ପରଠାରୁ ପ୍ରତ୍ୟେକ ବର୍ଷ 30 ଜୁଲାଇ ବିଶ୍ୱବ୍ୟାପୀ ଭାବେ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ମାନବ ଚୋରାଚାଳନର ଭୟାବହତା ବିଷୟରେ ଲୋକଙ୍କୁ ସଚେତନ କରାଇବା, ପୀଡିତମାନଙ୍କୁ ସୁରକ୍ଷା ଦେବା ଏବଂ ଏହି

0: ଅପରାଧକୁ ରୋକିବା ପାଇଁ ଦେଶଗୁଡ଼ିକୁ ସହଯୋଗ ମଧ୍ୟ କରିବା।
1: ଶ୍ରୋତା ବନ୍ଧୁ, ଆପଣଙ୍କ ମନରେ ତ ନିଶ୍ଚୟ ପ୍ରଶ୍ନଟି ଉଙ୍କି ମାରୁଥିବ ଯେ ମାନବ ଚୋରାଚାଲାଣ କହିଲେ କଣ ବୁଝିବା। ଏହା ହେଉଛି ଏପରି ଏକ ଅପରାଧ ଯେଉଁଥିରେ ଲୋକମାନଙ୍କୁ ଚାକିରି, ଭଲ ଜୀବନ, ବିବାହ, ଶିକ୍ଷା କିମ୍ବା ଅନ୍ୟ କୌଣସି ମିଥ୍ୟା ପ୍ରତିଶ୍ରୁତି ଦେଇ କିମ୍ବା ବଳପୂର୍ବକ ଭାବରେ ନିଆଯାଇ ସେମାନଙ୍କୁ ଶୋଷଣ କରାଯାଇଥାଏ। ଏହି ଶୋଷଣ ବଳପୂର୍ବକ ଶ୍ରମ, ଭିକ୍ଷାବୃତ୍ତି, ଘରୋଇ କାମ, ଅବୈଧ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଅମାନବୀୟ ଉଦ୍ଦେଶ୍ୟରେ ହିଁ କରାଯାଇଥାଏ।
0: ଆଉ ଜାଣନ୍ତି କି, ଏହି ମାନବ ଚୋରାଚାଲାଣର ଶିକାର ଯେକୌଣସି ବୟସର ଲୋକ ହୋଇପାରନ୍ତି, କିନ୍ତୁ ବିଶେଷ କରି ଶିଶୁ, କିଶୋର ଓ କିଶୋରୀ, ମହିଳା, ଦରିଦ୍ର ପରିବାର, ଅଶିକ୍ଷିତ ଲୋକ, ବେକାର ଯୁବକ ଯୁବତୀ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକ, ଏମାନେ ଅଧିକ ବିପଦରେ ରହିଥାନ୍ତି। ଏହା ପଛରେ କାରଣ କଣ ଜାଣିଛନ୍ତି? ଏହି ସମସ୍ୟା ପଛରେ ଅନେକ କାରଣ ରହିଛି, ଯେମିତିକି ଦାରିଦ୍ର୍ୟ, ବେକାରୀ, ଅଶିକ୍ଷା, ସଚେତନତାର ଅଭାବ, ମିଥ୍ୟା ଚାକିରିର ପ୍ରଲୋଭନ, ସାମାଜିକ ବୈଷମ୍ୟ, ଦୁର୍ବଳ ଆଇନ ପ୍ରୟୋଗ, ଅନଲାଇନ୍ ଠକେଇ ଓ ସୋସିଆଲ ମିଡିଆର ଦୁରୁପଯୋଗ।
1: ଶ୍ରୋତା ବନ୍ଧୁ, ମାନବ ଚୋରାଚାଲାଣର ଶିକାର ହୋଇଥିବା ବ୍ୟକ୍ତିମାନେ ଶାରୀରିକ, ମାନସିକ, ସାମାଜିକ ଓ ଆର୍ଥିକ ଭାବରେ ଗଭୀର ଭାବରେ କ୍ଷତିଗ୍ରସ୍ତ ହୁଅନ୍ତି। ସେମାନେ ପରିବାରଠାରୁ ଦୂରେଇ ଯାଆନ୍ତି, ଶିକ୍ଷାରୁ ବଞ୍ଚିତ ହୁଅନ୍ତି ଏବଂ ସାଧାରଣ ଜୀବନକୁ ଫେରିବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥାଏ।
0: କିନ୍ତୁ ଜାଣିଛନ୍ତି ଶ୍ରୋତା ବନ୍ଧୁ, ଭାରତ ସରକାର ମଧ୍ୟ ମାନବ ଚୋରାଚାଲାଣକୁ ରୋକିବା ପାଇଁ ବିଭିନ୍ନ ଆଇନ ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ତାଙ୍କ ସହିତ ପୋଲିସ, ରେଳବାଇ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସଂଗଠନ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଏକାଠି ହୋଇ ଏହି ଅପରାଧକୁ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି। ତେବେ ଆମର କର୍ତ୍ତବ୍ୟ ହେଉଛି, ଜଣେ ସଚେତନ ନାଗରିକ ଭାବରେ ଆମେ ଅଜଣା ବ୍ୟକ୍ତିଙ୍କ ପ୍ରଲୋଭନରେ ପଡିବା ଉଚିତ ନୁହେଁ। ଯାଞ୍ଚ ନ କରି କୌଣସି ଚାକିରି କିମ୍ବା ବିଦେଶ ଯିବା ପ୍ରସ୍ତାବ ଗ୍ରହଣ କରିବା ଉଚିତ ନୁହେଁ।
1: ଆଉ ସନ୍ଦେହଜନକ ଘଟଣା ଦେଖିଲେ ପୋଲିସ କି ତୁରନ୍ତ ସୂଚନା ଦେବା, ଶିଶୁ ଓ ମହିଳାଙ୍କର ସୁରକ୍ଷା ପ୍ରତି ସଚେତନ ରହିବା, ଆଉ ତା ସହ ଗ୍ରାମ ଓ ସହରରେ ବିଭିନ୍ନ ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମକୁ କରିବା।
0: ଯୁବବନ୍ଧୁ, ଏହି ଦିବସ ଆମକୁ ଶିଖାଏ ଯେ ପ୍ରତ୍ୟେକ ମଣିଷର ସ୍ୱାଧୀନ ଭାବରେ ବଞ୍ଚିବାର ଅଧିକାର ରହିଛି। କାହାକୁ ବି ଠକି, ବଳପୂର୍ବକ କିମ୍ବା ଭୟ ଦେଖାଇ ଶୋଷଣ କରିବା ମାନବିକତା ବିରୋଧୀ ଅପରାଧ। ଏହି ଅପରାଧକୁ ରୋକିବା ପାଇଁ ସରକାର, ପ୍ରଶାସନ, ସାମାଜିକ ସଂଗଠନ ଏବଂ ସାଧାରଣ ଜନତାଙ୍କ ସମ୍ମିଳିତ ପ୍ରୟାସ ମଧ୍ୟ ଆବଶ୍ୟକ।
1: ଶ୍ରୋତା ବନ୍ଧୁ, ମାନବ ଚୋରାଚାଲାଣା କେବଳ ଜଣେ ବ୍ୟକ୍ତିର ସମସ୍ୟା ନୁହେଁ, ଏହା ସମଗ୍ର ସମାଜ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥାଏ। ତେଣୁ ଆସନ୍ତୁ, ଏହି ଦିବସରେ ଆମେ ସମସ୍ତେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରାଇବା ଏବଂ ଏପରି ଏକ ସମାଜ ଗଢିବା ଯେଉଁଠାରେ ପ୍ରତ୍ୟେକ ମଣିଷ ସୁରକ୍ଷିତ, ସମ୍ମାନିତ ଓ ସ୍ୱାଧୀନ ଭାବରେ ବଞ୍ଚି ପାରିବେ।
0: ତେବେ ଚାଲନ୍ତୁ ସମସ୍ତେ ମିଶି ପ୍ରଣ ନେବା ଏବଂ ଏହି ବାର୍ତ୍ତାକୁ ମନେ ରଖିବା ଯେ ମାନବ ଚୋରାଚାଲାଣକୁ ନା କୁହନ୍ତୁ, ମାନବିକତାକୁ ହଁ କୁହନ୍ତୁ, ସଚେତନ ହୁଅନ୍ତୁ ଏବଂ ଜୀବନ ବଞ୍ଚାନ୍ତୁ। ଏହା ସହିତ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରେରଣା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଭାଗ୍ୟଶ୍ରୀ ପଟ୍ଟନାୟକ ଏବଂ ସିପ୍ରା ମିଶ୍ର। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଟି ନେଣ ଦେଣ।
0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଏଇ ଟିକେ ପରେ

ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।

7:15 ଆପଣମାନଙ୍କ ପାଇଁ ରହିଛି ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ 7:30। ଆଜି ଏଥିରେ ଶୁଣିବେ ଜଳର ସଂରକ୍ଷଣ ଓ ସୁପରିଚାଳନା ସମ୍ପର୍କରେ। ଆଲୋଚକ ରହିଛନ୍ତି ଡକ୍ଟର ପ୍ରମୋଦ କୁମାର ପଣ୍ଡା, ସିନିୟର ସାଇଣ୍ଟିଷ୍ଟ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟ, ଭୁବନେଶ୍ୱର। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 8:15। 8:45 ରହିଛି ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ଶୁଣିପାରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ।

ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ରହିଛି ସକାଳ 10:00। ନାରୀମାନଙ୍କ ନିମନ୍ତେ ବିଶେଷ କାର୍ଯ୍ୟକ୍ରମ ମୁକ୍ତା ଶୁଣିପାରିବେ ଆସନ୍ତାକାଲି ସକାଳ 11:00। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରକୁ। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବଳ ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଯାଇଛି। ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ପାଣିପାଗର ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ରଘୁନାଥ ରାଉତଙ୍କ ଗୀତ ରଚନାରୁ ରୀତା ମିଶ୍ରଙ୍କ କଣ୍ଠରେ ଏହି ଭକ୍ତି ଅର୍ଘ୍ୟଟିକୁ।

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ବାଞ୍ଛାନିଧି ଦାସଙ୍କ ଗୀତ ରଚନାରୁ ମିତାଲି ଚିନରାଙ୍କ କଣ୍ଠରେ ଏହି ଦେଶାତ୍ମବୋଧକ ସଙ୍ଗୀତଟିକୁ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଶକ୍ତି ମିଶ୍ରଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଏହି ଆଲବମ୍ ଗୀତଟିକୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPIରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: ନିଜାମଙ୍କ ଗୀତ ରଚନାରୁ ଶୁଣନ୍ତୁ ଏହି ଆଲବମ୍ ଗୀତଟିକୁ, ବିକି ଏବଂ ନିବେଦିତାଙ୍କ କଣ୍ଠରେ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

0: ନମସ୍କାର। ଆମ ସମାଜରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ଗୋଟି ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ମସିହା ଅକ୍ଟୋବର 2 ତାରିଖ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ, ରାଜରାସ୍ତାରୁ ଗଳି ରାସ୍ତା ଯାଏଁ, ବସ୍ତି ବାସିନ୍ଦାଙ୍କ ଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ନେଇ ଆକାଶବାଣୀ ଭବାନୀପାଟଣା ପହଞ୍ଚିଥିଲା ଭବାନୀପାଟଣା ସହର ଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
1: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ, ଏବଂ ଏହି ପରିବେଶର ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ, ଏବଂ ଯେଉଁଠି ଆବର୍ଜନା ପକାଇବା କଥା ସେଇଠି ପକାଯିବ, ସେ ଦିଗରେ ପଦକ୍ଷେପ ନେବା, ତ ନିଶ୍ଚିତ ଭାବରେ ଆମେ ସଫଳ ହେବା। ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ପରିସରରେ ପଡ଼ିଥିବା ଛୋଟ ଛୋଟ ଟୁକୁଡ଼ା କାଗଜ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ସେମାନେ ସୁନ୍ଦର ଭାବରେ ପ୍ରାର୍ଥନା ଶ୍ରେଣୀର ପରେ ମାତ୍ର 2 ମିନିଟ୍ ସମୟ ଦେଇ ସେମାନେ ସଫା କରିଦିଅନ୍ତି, ଏବଂ ଆମ ପରିବେଶ ସୁନ୍ଦର ଏବଂ ସଫା ହେଇଯାଏ। ଏହି ଅଭ୍ୟାସ ମୋ ବିଦ୍ୟାଳୟର ପ୍ରତିଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛି, ଯାହାକି ସେମାନେ ରାସ୍ତାଘାଟ ଏମିତିକି ତାଙ୍କ ଘରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବା ଦିଗରେ ସବୁବେଳେ ପଦକ୍ଷେପ ନିଅନ୍ତି। ଏହି ଅଭ୍ୟାସ ଆମେ ଯଦି ସମସ୍ତେ ଲାଗିପଡ଼ି ଚେଷ୍ଟା କରିବା, ନିଶ୍ଚିତ ଭାବରେ ସ୍ୱଚ୍ଛତା ଦିଗରେ ଆମେ ଆଗେଇ ପାରିବା।
0: ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମହା ଆନନ୍ଦରେ ଶ୍ରମଦାନ କରି ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିଥିଲେ। ଛାତ୍ରଛାତ୍ରୀଙ୍କର ମତ ଥିଲା,
2: ମୁଁ ପ୍ରକାଶ ମାଝି, ଶ୍ରେଣୀ 10ମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଜଣେ ଛାତ୍ର। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ଏହା ମଣିଷ ମନରେ ପ୍ରଶାନ୍ତି ଭରି ଦେଇ ତତ୍ପର କରାଏ, ତେଣୁ ଏହା ଆମ ପାଇଁ ଅବିଚ୍ଛେଦ୍ୟ। ପରିବେଶର ସ୍ୱଚ୍ଛତା ଯେ କେତେ ପ୍ରୟୋଜନ ତାହା ସର୍ବସମ୍ମତ। ଗୋଟିଏ ରାଷ୍ଟ୍ରର ବିକାଶ ଏହାର ପରିବେଶର ସ୍ୱଚ୍ଛତା ଉପରେ ନିର୍ଭର କରେ। ସୁସ୍ଥ ପରିବେଶ ସୁସ୍ଥ ମାନସିକତା ସୃଷ୍ଟି କରେ।

0: ସୁସ୍ଥ ମାନସିକତା ସୃଜନ ଶକ୍ତିର ବିକାଶରେ ସହାୟକ ହୁଏ। ଫଳରେ ରାଷ୍ଟ୍ରର ସାମାଜିକ ଅର୍ଥନୈତିକ ଜୀବନର ସୁସମୃଦ୍ଧ ହୁଏ। ବିଜ୍ଞାନର ମହାନ ଅବଦାନ ଫଳରେ ମାନବ ଜୀବନ ସୁଖପ୍ରଦ ତଥା ପ୍ରଗତିଶୀଳ ହୋଇଛି। ଆଜିର ଭାରତ ବର୍ଷ ପ୍ରଗତିର ରଥଚକ୍ର ସୋପାନ ପରେ ସୋପାନ ଅତିକ୍ରମ କରି ଆଗେଇ ଚାଲିଛି, କିନ୍ତୁ ପରିବେଶର ସ୍ୱଚ୍ଛତା କ୍ରମେ ଅପସରି ଯାଉଛି। ତେଣୁ ମାନବ ସମାଜର ହିତ ସାଧନ ପାଇଁ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇ ପଡିଛି। ସମ୍ପ୍ରତି ଗାଁ ଗଣ୍ଡା ସହର ବଜାର ସବୁଠି କୁଢ କୁଢ ଅଳିଆ ଆବର୍ଜନା ଓ ନାଳ ନର୍ଦ୍ଦମା ସବୁଠି ବର୍ଜ୍ୟବସ୍ତୁର ପାହାଡ ଓ ଅସ୍ୱାସ୍ଥ୍ୟକର ପରିବେଶ। ରାସ୍ତା କଡ଼ରେ ମଳମୂତ୍ର ପ୍ଲାଷ୍ଟିକ ବୋତଳ ଓ ଜରିର ଗଦା। ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଦୂଷିତ ପରିବେଶ ବିଦେଶୀ ପର୍ଯ୍ୟଟକଙ୍କ ପାଖରେ ଆମର ଭାବମୂର୍ତ୍ତିକୁ ମଳିନ କରି ଦେଇଛି। ଏପରି ସ୍ଥଳରେ ପରିବେଶର ସ୍ୱଚ୍ଛତା ଏକ ସମୟୋପଯୋଗୀ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଉତ୍ତମ ଜୀବନ ନିମନ୍ତେ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇଥିବାରୁ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ସରକାରୀ ବେସରକାରୀ ଗୋଷ୍ଠୀଗତ ତଥା ବ୍ୟକ୍ତିଗତ ଉଦ୍ୟମ ଜାରି ରଖିବା ବିଧେୟ। ଏହା ଫଳରେ ସୁସ୍ଥ ଜୀବନ ଯାପନ ସମ୍ଭବ ହୋଇପାରିବ।
1: ମୋର ନାମ ଟଙ୍କପ୍ରଭା ପୂଜାରୀ। ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଦଶମ ଶ୍ରେଣୀର ଛାତ୍ରୀ ଅଟେ। ସ୍ୱଚ୍ଛତା ହିଁ ସେବା ଏହି ଅଭିଯାନ ପ୍ରତିବର୍ଷ 17 ସେପ୍ଟେମ୍ବରରୁ 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥାଏ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱ ଇଚ୍ଛାରେ ସଫା ସୁତୁରାରେ ଯୋଗ ଦେବାକୁ ପ୍ରେରିତ କରାଯାଏ। ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାର ଏକ ଉଦ୍ୟମ ଅଟେ, ଯିଏ ସ୍ୱଚ୍ଛତାକୁ ଜୀବନର ଅଙ୍ଗଭୂତ ଅଂଶ ମାନୁଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ୱଚ୍ଛତାକୁ ଆପଣାଇ ଆମେ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଢିପାରିବା। ଅଭିଯାନ ସମୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଶ୍ରମଦାନ ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକମାନେ ସାର୍ବଜନିକ ସ୍ଥାନ, ବିଦ୍ୟାଳୟ ଓ ହସ୍ପିଟାଲ ଭଳି ସ୍ଥାନ ଗୁଡ଼ିକରେ ସଫା କାମରେ ଜନସାଧାରଣଙ୍କୁ ଯୋଗ ଦେବା ପାଇଁ ପ୍ରେରିତ କରାଯାଏ। ଏହି ଅଭିଯାନ ସମୟରେ ସ୍ୱଚ୍ଛତା କର୍ମଚାରୀମାନଙ୍କୁ ବି ବିଶେଷ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ବିଶେଷ ଶିବିର ଆୟୋଜନ କରାଯାଏ। ଏହି ଅଭିଯାନର ଶେଷ ହୁଏ 2 ଅକ୍ଟୋବର, ଯାହା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୂର୍ଣ୍ଣ ହୁଏ। ଗାନ୍ଧୀଜୀଙ୍କ ମତ ଥିଲା ସ୍ୱଚ୍ଛତା ଏକ ସମାଜର ମୂଳ ଆଧାର ଅଟେ। ସ୍ୱଚ୍ଛତାକୁ ଆଚରଣରେ ଆଣି ଆମେ ଏକ ସୁସ୍ଥ ସମାଜ ଗଢିପାରିବା। ଆକାଶବାଣୀ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତା ଓ ଆମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମୂହିକ ସଫେଇ କାର୍ଯ୍ୟ ମିଳିତ ଭାବେ କରିଥିଲୁ। ଆମ ବିଦ୍ୟାଳୟରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ମୁଁ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
2: ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ
1: ବନ୍ୟା ହେଉ ବା ମହାବାତ୍ୟା

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟ

0: ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ ଦୁଇ ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର ତିନି ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନୀତି, ଟେଲି କମ୍ୟୁନିକେସନ୍ ଏବଂ BSNL ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଙ୍ଗ୍, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ କହିଛନ୍ତି। ଏହା ମାଧ୍ୟମରେ 50,000 ଉର୍ଦ୍ଧ୍ୱ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ NIST ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଥାଏ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରି ଶ୍ରୀ ମାଝୀ କହିଛନ୍ତି, ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ 3 ଜଣ ବରିଷ୍ଠ IAS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟରେ NDRF, ODRAF, ଅଗ୍ନିଶମ ଓ ପୁଲିସ ବାହିନୀ ନିୟୋଜିତ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧାଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଯୋଗାଇ ଦିଆଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷ ଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଭାବିତ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 30,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଲଗାଣ ବର୍ଷାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର 60 ଟିମ୍ ନିୟୋଜିତ ଅଛନ୍ତି ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,
1: ଯେଉଁ ଲୋକମାନେ ପାଣିଘେରରେ ଅଛନ୍ତି, ଅସୁରକ୍ଷିତ ଅଛନ୍ତି ବା ଯୋଉଠି

0: ବଢ଼ୁଛି, ସେଠୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା, ସେଥିପାଇଁ ଆମର ପାଖାପାଖି 60 ଦଳ କାମ କରୁଛନ୍ତି। ପ୍ରତ୍ୟେକ ଦଳ ପାଖରେ ଡଙ୍ଗା ଅଛି, ଯାନ୍ତ୍ରିକ ବୋଟ୍ ଅଛି, ମୋଟର ଅଛି, ସେମାନେ ଜଣଙ୍କୁ ଜଣଙ୍କୁ କରି ବାହାର କରୁଛନ୍ତି। ଗଲା 24 ଭିତରେ ଆମେ ପାଖାପାଖି 212 ଜଣଙ୍କୁ ଉଦ୍ଧାର କରିସାରିଲୁଣି।
1: ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାରେ ବୈତରଣୀ ଓ ଶାଖା ନଦୀ, ବୁଢ଼ା ଓ କାଣି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବନ୍ୟାଜଳ ଗାଁଗୁଡ଼ିକରେ ପ୍ରବେଶ କରିବା ସହ ଚାଷ ଜମି ନଷ୍ଟ ହୋଇଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦା, ବଲ୍ଲଭୀଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମ ଉପରପଡ଼ାରେ ଜଳବନ୍ଦୀ ପରିବାରଗୁଡ଼ିକୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଛି। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀ, ତେଲ, ସାଲୁଙ୍କି, ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲ୍ଲାପାଳ ମହାନଦୀ କୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଉସ୍ମାନ ସମ୍ମିଳନୀ କକ୍ଷରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଅନୁସଚିବ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇର ଚିଠା ତାଲିକା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା କିପରି ସୁଚାରୁ ରୂପେ ପରିଚାଳିତ ହେଉଛି ସେ ସମ୍ପର୍କରେ ଶ୍ରୀ ପାଢ଼ୀ କ୍ଷେତ୍ରୀୟ ପର୍ଯ୍ୟାୟରେ ଅନୁଧ୍ୟାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥର କିଛି ଖବର ସଂକ୍ଷେପରେ। ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କେନ୍ଦ୍ରୀୟ ପରୀକ୍ଷାଗାରକୁ ଜିଲ୍ଲାପାଳ ଅମ୍ବର କୁମାର କର ଉଦ୍ଘାଟନ କରିଛନ୍ତି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ କିଶୋର ନ୍ୟାୟ, ସାଇବର ସୁରକ୍ଷା, ପ୍ରଶାସନିକ ସେବାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ା ଜିଲ୍ଲାକୁ ରାଜ୍ୟସ୍ତରୀୟ ହେପାଟାଇଟିସ୍ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଡୁଙ୍ଗୁରିପାଲି ବ୍ଲକର ଧର୍ମଦାଣ୍ଡି ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ କୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଘର ଯତ୍ନ ଓ ସଂରକ୍ଷଣ କ୍ଷେତ୍ରରେ ସେବା ଯୋଗାଉଥିବା 25 ବ୍ୟାଘ୍ର ରକ୍ଷକଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ନନ୍ଦନକାନନରେ 36 ବାଘ ରହିଛନ୍ତି, ସେଥିମଧ୍ୟରେ 18 ସାଧାରଣ ରଙ୍ଗର ବାଘ, 5 ଧଳା ବାଘ ଓ 5 ମେଲାନିଷ୍ଟିକ୍ ବାଘ ରହିଛନ୍ତି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ

0: ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9 ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15 ପହଞ୍ଚିଥିଲା। ଏହି ସୀମା 24700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ବଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷଙ୍କ ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହାବସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି। ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଙ୍କୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି। ଫଳରେ ମଣିଷ ଏବଂ ବାଘ ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ, ପ୍ରଭାବଶାଳୀ ଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବାଘ ସଂରକ୍ଷଣ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ଭାବେ ପରିଚିତ। ଶିମିଳିପାଳରେ ମୋଟ ବାଘ ସଂଖ୍ୟା 35 ଥିବା ଜଣାପଡ଼ିଛି। ତେବେ ସେଥିମଧ୍ୟରେ 19 ସିଡୋ ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି ବୋଲି ବନ ବିଭାଗ କହିଛି। 2030 ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା 100 ଅଧିକ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ବାଘକୁ ସଂରକ୍ଷଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ସଂହତି ମଧ୍ୟ ବଜାୟ ରହିପାରିବ।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା କରିଥିଲେ ସୁଚିସ୍ମିତା ସାହୁ।
2: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ

0: ଆପଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ଅସୀମା ପଣ୍ଡା। ଚଳଚ୍ଚିତ୍ରଟି ହେଉଛି ଟଙ୍କା ତତେ ସଲାମ।

0: ଜେଜନୁ ହେଇ ମରିବ ନାହିଁ ରେ।
1: ପାଗଳ ପ୍ରେମୀ ଚଳଚ୍ଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଟି ସୌରୀ ଏବଂ ମନ୍ମଥ ମିଶ୍ର।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲରେ ଶୁଣିପାରିବେ। ଗଞ୍ଜାମ ଜିଲ୍ଲା ସମ୍ପର୍କରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ। ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ ଆମେରିକୀୟ ଡଲାର। ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ ଏବଂ ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍

0: ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
1: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक कोर्ट्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर।
0: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂହ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂହ କହିଛନ୍ତି, ସରକାର ବାରମ୍ବାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂହ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧିଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧିଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। YSRCPର ଗୋଲା ବାବୁ ରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ତାରିଖ ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2,569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତ ମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୂହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୂହିକ ଜାତୀୟ ଅଭିଯାନରେ ଯୁବ ନାଗରିକ नागरिक मानू एकत्रित करने लक्ष्य रखी जुव व्यापार और क्रीड़ा

0: ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୂହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷ କରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳା କ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 ଜଣ କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକୁ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ 5,041 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର 6ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ସହ ମୋଟ 12ଟି ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି July 27 ଜଏଣ୍ଟ ଆୱାମି ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲାକୋଟ୍ରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ ସଭା ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଙ୍ଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନ ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଓଡ଼ିଶାରୁ ଗୁଜୁରାଟର ସୁରଟ ମଧ୍ୟରେ ଯାତାୟତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ୍ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ୍ ଭାବେ ଚଳାଚଳ ଆରମ୍ଭ କରିଛି।

0: ଦେଖିଲି ଆ ତ କୋଠ ଘରକୁ ତମେ ଆସିବ ବୋଲି କହିଛ,
1: ହଁ
0: କଣ କରିବା ଭାବିଲି କାଳେ ଜୋରେ ବର୍ଷା ହବ କି କୋଠ ଘରକୁ ଯାଇ ନ ପାରିବି, ସେଥିପାଇଁ ଶୀଘ୍ର ଟିକେ ପଳେଇ ଆଇଲି ଆଉ।
1: ହଉ ହଉ ଭଲ କରିଛ, କାଳେ ବର୍ଷା ହେଇଯିବ ଓଦା ହେଇଗଲେ ଦେହ ଖରାପ, ଆଉ ଏମିତି ଲାଗୁଛି ତମକୁ ଥଣ୍ଡା ଫଣ୍ଡା ହେଇଛି ନା କଣ?
0: ବୁଝିଲ ଅପା, କଣ କରିବା ଇଏ ତ ଲଗାତାର ବର୍ଷା ବର୍ତ୍ତମାନ ଦେଖୁଛ 10-15 ଦିନ ହେଲାଣି ହେଲାଣି, ଆମେ ତ ବିଲ ବାଡ଼ିକି ନଗଲେ ହବନି, ତେଣୁ ସକାଳୁ ଟିକେ ଯାଉଛି ଗଲାବେଳେ ବର୍ଷାରେ ଓଦା ହେଇକିରି ଏଇ ଅବସ୍ଥା ଆଉ କଣ।
1: ନାଇଁ ନାଇଁ ଜଗିବାକୁ ପଡିବ, ସ୍ୱାସ୍ଥ୍ୟ ହିଁ ସମ୍ପଦ, ଦେହ ପା ଭଲ ରହିଲେ ସିନା ଆମେ ଚାଷ କରିବା କି ଯୋଉ କାମ ହଉ, ଦେହ ସୁସ୍ଥ ଥିଲେ ସବୁ କରିବାକୁ ଇଚ୍ଛା ହବ, ଆଉ ଅସୁସ୍ଥ ରହିଲେ କେମିତି? ତା ଛଡା ଏଇଟା ତ ବର୍ଷା ଦିନ, ଓଦା ତ ହବା, ବର୍ଷା ତ ପଡୁଛି, ଚାଷୀ ଭାଇ ଚଷା ପୁଅ କାମ ତ କରିବା, କିନ୍ତୁ ଦେହକୁ ଟିକେ ନଜର ଦବାକୁ ପଡିବ। ଆଉ ସବୁଠୁ ବଡ କଥାଟି ହେଲା ଏଇ ଦିନ ମାନଙ୍କରେ ପୁରା ମଶା ମାଛି ସେମାନଙ୍କର ଏତେ ବ୍ୟାପିବେ ଯେ ସେମାନଙ୍କର ଜନ୍ମ ଏଇ ସମୟରେ ଅଧିକା ହେବେ, ସେଥିପାଇଁ ଆମକୁ ଗରମ ଖାଦ୍ୟ ଖାଇବାକୁ ପଡିବ, କାରଣ ଖାଦ୍ୟ ଅସୁବିଧା ହେଲେ ବା ଆମେ ଭଲ ପାଣି ନ ପିଇଲେ ଏଇ ସମୟରେ ଆମକୁ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି, ଜଣ୍ଡିସ ହଉ ପେଟ ରୋଗ ହଉ, ଆଉ ଯଦି ଟିକେ ଆମେ ଥଣ୍ଡାକୁ ନ ମାନିବା ଥଣ୍ଡା କାଶ ଜ୍ୱର ଏଇଟା ହବ, ଆଉ ମଶାରୀ ନ ଟାଣିକିରି ଶୋଇଲେ ଡେଙ୍ଗୁ ବିଭିନ୍ନ ପ୍ରକାର ରୋଗ ଯୋଉ ଜ୍ୱର ସବୁତକ ରୋଗର ଗନ୍ତାଘର ପରା ଏଇ ବର୍ଷା ଦିନ। ବର୍ଷା ଦିନେ ଯଦି ତାକୁ ନ ଜଗିବା ତାହେଲେ କେମିତି ହବ ମତେ କହିଲ ଦେଖି?
0: ଇଏ ତ ବଢିଆ କଥା କହିଲ ଅପା, ସବୁଠୁ ବଡ ସମସ୍ୟା ଦେଖୁଛ ବର୍ତ୍ତମାନ ଗାଁ ଗଣ୍ଡାରେ ଜଳର, ଇଏ ଆମର ଚାରିଆଡେ ବର୍ତ୍ତମାନ ବର୍ଷା, ଉପର ମୁଣ୍ଡରୁ ବର୍ଷା ହେଇକିରି ବର୍ତ୍ତମାନ ନଈ ନାଳ ଏମିତି ଗୋଳିଆ ପାଣି ଆସୁଛି ଯେ ସେ ପାଣି ଯିଏ ପିଇବ ରୋଗ ମୁଖରେ ପଡିବ,
1: ନିଶ୍ଚିତ ଭାବରେ ପଡିବ। ସେଇଥିପାଇଁ କହିଲି ଯେହେତୁ ଚାରିଆଡ ପାଣି ହେଇଯାଇଛି, ଗାତ ଖାଲ ଖମା ଜଙ୍ଗଲ ଯୋଉ ସବୁ ଆମର ଜନ୍ତୁ ଜୁନ୍ତା ବିଶେଷ କରି ସାପ ସେମାନେ କଣ କରୁଛନ୍ତି ଏଇ ସମୟରେ ଘର ମୁହାଁ ହେଇଯାଆନ୍ତି, ଶୁଖିଲା ଜାଗା ପାଇ ଟିକେ ଉଷୁମ ପାଇଁ ସେମାନେ ଘର ଭିତରେ ରହିଯାନ୍ତି। ଆମେ ପ୍ରାୟ ଶୁଣିଥିବେ ରାତିରେ କଣ ନା ସାପ କାମୁଡ଼ାରେ ମୃତ୍ୟୁ, ଦିନରେ ହଉ ରାତିରେ ହଉ ଭଜନ ଆମକୁ ଟିକେ ନଜର ଦବାକୁ ପଡିବ।
0: ଖାଲି କଣ ଆମର ଅପା, ବର୍ତ୍ତମାନ ଖାଲି ତ ଆମେ ଆମ ନିଜର ସୁରକ୍ଷା କଲେ ହବନି, ଏ ବର୍ତ୍ତମାନ ଆମ ଗାଈ ଗୋରୁ ଆମେ ଯୋଉ ଗୃହପାଳିତ ପଶୁ ଗୁଡିକ ରଖିଛେ ସେମାନଙ୍କୁ ମଧ୍ୟ ସାପ କବଳରୁ ରକ୍ଷା କରିବାକୁ ପଡିବ।
1: ନିଶ୍ଚିତ ଭାବରେ ଯାହା କହିଲୁ ସେଇଆ, ତେବେ ଯାହା ହଉ ସମସ୍ତଙ୍କର ଦାୟିତ୍ୱ ହେଲା ବର୍ଷା ଦିନେ ନିଜକୁ ଆମେ ସୁରକ୍ଷା ଦବା, ନିଜ ଦେହର ଯତ୍ନ ନବା ସଙ୍ଗେ ସଙ୍ଗେ ଆମର ଗାଈ ଗୋରୁଙ୍କର ଯତ୍ନ ନିହାତି ଜରୁରୀ,
0: ନିହାତି ଜରୁରୀ।
1: ହଉ ଏସବୁ ପରେ ଭଜନୀ ଗୋଟେ ପଲ୍ଲୀ ଗୀତ ଶୁଣିବା, ତାପରେ ଆଗକୁ ବଢିବା।
0: ଆଉ ଯେତେବେଳେ ପଲ୍ଲୀ ଗୀତ କହିଲଣି ଆଉ ଡେରି କାହିଁକି, ଶୁଣିବା ଆଉ।
1: ହଉ।

0: ବୁଝିଲେ ଅପା, ଯାହା ହଉ ସୁନ୍ଦର ପଲ୍ଲୀ ଗୀତ ଟିକେ ଶୁଣିଲେ, ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଆଜିର ଆଲୋଚନା କଣ ଅଛି ସେଇ ଆଡିକି ଯିବା।
1: ଆଲୋଚନା ଅଛି ପାଣି।
0: ପାଣି
1: ଆମେ ସବୁବେଳେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ପାଣି ଯୋଉ ବର୍ଷା ଜଳଠୁ ପିଓର ଜଳ ଆମର କିଛି ନାହିଁ। ତେଣୁ ଆମେ ବିଶୁଦ୍ଧ ଜଳ କହିଲେ ବର୍ଷା ଜଳ, ବର୍ଷା ଜଳକୁ ଯଦି ଆମେ ଯେତିକି ନଷ୍ଟ ହେଇଯାଉଛି ଯେତିକି ବୋହି ଯାଉଛି ତାକୁ ଯଦି ସୁରକ୍ଷା ଦବା, ତାର ଯଦି ଆମେ ରକ୍ଷଣାବେକ୍ଷଣ କରିପାରିବା, ଚାଷ ପାଇଁକି ଆମକୁ କିଛି ଅସୁବିଧା ହବନି। କାରଣ ଜଳ ଗୋଟେ ଏମିତି ଜିନିଷ ଦିନକୁ ଦିନ କମି କମି ଯାଉଛି। ଆମେ ଦେଖୁଛେ ଜଳର ସ୍ତର ଦିନକୁ ଦିନ କମୁଛି, ତେଣୁ ଆମେ ଯଦି ଜଳ ସ୍ତରକୁ ସୁରକ୍ଷା ଦବା ତାହେଲେ ତା ପାଇଁକି ଆମେ ଆମର ବ୍ୟବହାର କମ କଲେ ଆମର ସୁରକ୍ଷା ହେଇପାରିବ ଜଳ। ସେଥିପାଇଁକି ଜଳକୁ କିଭଳି ଚାଷରେ ଲଗେଇବା, ଜଳକୁ କିଭଳି ଭାବେ ସୁରକ୍ଷା ଦବା, ଜଳ କେମିତି ଆମେ କମ ବ୍ୟବହାର କରିବା, ଏ ସମ୍ପର୍କରେ ଆଜି ଆଲୋଚନାଟିଏ ଅଛି।
0: ତାହେଲେ ଡେରି କାହିଁକି, ଆଲୋଚନାଟି ଶୁଣିବା।
1: ହଉ, ବର୍ତ୍ତମାନ ପ୍ରକୃତିର ଅବସ୍ଥା ଆମେ ପାଦେ ପାଦେ ଅନୁଭବ କରୁଛୁ, ଆମେ ସମସ୍ତେ ଦେଖୁଛୁ। ବର୍ଷାର ଅନିୟମିତତା ରହୁଛି, ଶୀତ ଠିକ୍ ସମୟରେ ଆସୁନି, ଖରା ହେଲେ ପ୍ରଚୁର ପରିମାଣର ଖରା ହେଉଛି, ବିଭିନ୍ନ ପ୍ରକାର ଅସୁବିଧା ତା ପାଇଁକି ଆମର ଲୋକମାନେ ତାଙ୍କର ପ୍ରତିଦିନ ଜୀବନରେ ସେମାନେ ଦେଖିବାକୁ ପାଉଛନ୍ତି। ଏଇ ଯୋଉ ପ୍ରକୃତିର ଅସମାନତା ରହୁଛି, ଅସନ୍ତୁଳନ ରହୁଛି, ଏଇଥିପାଇଁ ଆମେ ଗୋଟେ ଆଜି ଆଲୋଚନା ରଖିଛୁ, ଧାରଣକ୍ଷମ କୃଷି ପାଇଁ ଜଳ ସମ୍ପଦର ଉପଯୁକ୍ତ ସଂରକ୍ଷଣ ଏବଂ ସୁପରିଚାଳନା। ଏ ସମ୍ପର୍କରେ ଆଜି ଆଲୋଚନା କରିବା ପାଇଁ ଫୋନ ଲାଇନରେ ଯୋଡ଼ି ହେଇଛନ୍ତି ପ୍ରଧାନ ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା, ଯେ କି ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଭୁବନେଶ୍ୱରରେ କାର୍ଯ୍ୟରତ। ସାର୍ ନମସ୍କାର।
2: ନମସ୍କାର
1: ସାର୍, ଫୋନ ଦ୍ୱାରା ଆପଣ ଆଜି ଆମ ସହ ଯୋଡ଼ି ହେଇଛନ୍ତି, ଆମେ ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ଆପଣଙ୍କୁ ଅନୁଭବ କରୁଛୁ, ଆପଣଙ୍କ କଥା ଶୁଣିପାରୁଛୁ। ତେବେ ସାର୍, ଏଇ ଯୋଉ ଆଜି ଆଲୋଚନା ରହୁଛି ଧାରଣକ୍ଷମ କୃଷି ପାଇଁ ଜଳ ସମ୍ପଦର ଉପଯୁକ୍ତ ସଂରକ୍ଷଣ ଏବଂ ସୁପରିଚାଳନା, ଏଇ ଯୋଉ ଧାରଣକ୍ଷମ କୃଷି କହିଲେ ଆମେ କଣ ବୁଝିବା?
2: ଦେଖନ୍ତୁ, ଆପଣ ଜାଣିଛନ୍ତି ଯେ ଆମ ଚତୁଃପାର୍ଶ୍ୱରେ ଥିବା ପ୍ରକୃତି ପରିବେଶକୁ ଆମେ କେମିତି ସୁରକ୍ଷା କରିବା। ଆଚ୍ଛା, ତା ଭିତରେ ଏଇ ଯୋଉ ପ୍ରକୃତି ଭିତରେ ଆମ ପାଖରେ କଣ ଅଛି? ଆମର ଗୋଟିଏ ମୃତ୍ତିକା ଅଛି, ଆମ ପାଖରେ ଗୋଟେ ଜଳ ଅଛି, ଆମ ପାଖରେ ବୃକ୍ଷରାଜି ଅଛି, ଆଉ ଗୋଟିଏ ବାୟୁମଣ୍ଡଳ ଅଛି। ଏଇ ତିନି ଚାରିଟି ଉପାଦାନକୁ ଆମେ ଆମର ପ୍ରକୃତି ବୋଲି ଗଣିଛୁ। ତେଣୁ ବର୍ତ୍ତମାନ ଯେହେତୁ ଆମର ଚାଷୀ ଭାଇଟିଏ ବା ଚାଷୀ ଭାଇମାନେ ଏଇ ତିନି ଚାରୋଟି ଉପାଦାନ ସହିତ ଖେଳି ବିଶ୍ୱ ଜନମୁଖରେ ଖାଦ୍ୟ ପହଞ୍ଚେଇଥାନ୍ତି, କାରଣ ଜଣେ ଚାଷୀ ଭାଇ ସେ ମୃତ୍ତିକାକୁ କର୍ଷଣ କରନ୍ତି, ଜଳ ସମ୍ପଦ ସହିତ ସେ ଖେଳନ୍ତି, ଅର୍ଥାତ୍ ଯେତେବେଳେ ଆମର ଜଳ ଆବଶ୍ୟକତା ଜଳ ସେଚନ କରନ୍ତି, ଯେତେବେଳେ ଅତ୍ୟଧିକ ଜଳ ଆମେ ପାଇଥାନ୍ତି ତାର ନିଷ୍କାସନ କରନ୍ତି, ଆଉ ଏଇସବୁ କାର୍ଯ୍ୟ କଲା ପରେ ଯୋଉ ଉତ୍ପନ୍ନ ଫସଲକୁ ସେ କଣ କରନ୍ତି? ଆମ ସମସ୍ତଙ୍କୁ ଦେଇଥାନ୍ତି, ଯାହାଦ୍ୱାରା ଆମେ ତାକୁ ସେବନ କରି ଆମ ଜୀବନ ଧାରଣ ରକ୍ଷା କରୁ। ତେଣୁ ଏହି ପରିପ୍ରେକ୍ଷୀରେ ଆଜି ଯୋଉ ଆପଣ ଆଲୋଚନାଟି ଆଣିଛନ୍ତି, ଭାରି ଭଲ କଥାଟିଏ। ଆପଣ ଏଇ ଯୋଉ ପ୍ରଶ୍ନ ପଚାରିଲେ, ଏଇ ଯୋଉ ଧାରଣକ୍ଷମ କୃଷି କଥା, ଦେଖନ୍ତୁ ଆମର କୃଷି ବହୁ ପ୍ରାଚୀନ କାଳରୁ ହେଇ ଆସୁଛି।

0: ତାର ଯଦି ଟିକେ ହୁଙ୍ଗା ଉଚା କରିଦେବେ ସେମାନେ ଟିକେ ପ୍ରାୟ ପାଖାପାଖି 40-45 ସେଣ୍ଟିମିଟର ଦେଢ ଫୁଟର ହୁଙ୍ଗା ରଖିଦେବେ ତାହେଲେ ଆମର କଣ ଯୋଉ ବର୍ଷା ଜଳଟି ତାଙ୍କ ବିଲରେ ପଡିବ ସେଇ କିଆରରେ ରହିବ ଏବଂ ତାହା ମାଟି ଭିତରକୁ ଯାଇ ମୂର୍ତ୍ତିକାର ଜଳ ଧାରଣ କ୍ଷମତା ବଢାଇବ। ଦ୍ୱିତୀୟ କଥା ହେଲା ଯେଉଁଠି ସବୁ ନାଳ ଯାଇଛି ଛୋଟ ଛୋଟ ନଈ ଯାଇଛି ଆମେ ବ୍ୟକ୍ତିଗତ ସ୍ତରରେ ହଉ କିମ୍ବା ଆମେ କମ୍ୟୁନିଟି ସ୍ତରରେ ହଉ ସର୍ବସାଧାରଣ ସ୍ତରରେ ହଉ ଆମେ କଣ କରିବା ନା ସେଠି ଅଧିକରୁ ଅଧିକ ଚେକ୍ଡ୍ୟାମ୍ ଆନିକଟ ଆମେ ବନେଇବା ଯାହାଦ୍ୱାରା ବର୍ଷା ଜଳକୁ ଆମେ ସେଠି ଅଟକେଇବା। ଅଟକେଇଲେ କଣ ହବ ନା ତା ସେଠି ସଂରକ୍ଷିତ ହେଇକି ରହିବ ସେଥିରୁ ଆମେ ପାଣି ନେଇ ଚାଷ କାର୍ଯ୍ୟ ବି କରିପାରିବା ତା ଛଡା ସେଠି ମାଛ ଚାଷ କରିପାରିବା ତା ଛଡା ସେ ଭୂତଳ ଜଳ ବା ଭୂଜଳ ଭରଣରେ ମଧ୍ୟ ସହାୟକ। ଆଉ ଗୋଟିଏ କଥା ହଉଛି ଯେ ଆଜିକାଲି ସରକାର ବିଭିନ୍ନ ପ୍ରକାର ସବସିଡି ସ୍କିମ୍ ସବୁ ଆଣିଛନ୍ତି ମୋ ପୋଖରୀ ଯୋଜନା ବି ଆଣିଛନ୍ତି ଆଉ କ୍ୟାଚ୍ ଦି ରେନ୍ ବର୍ଷା ଜଳକୁ ଧର ସେଇ ପ୍ରୋଗ୍ରାମ ମଧ୍ୟ ଆଣିଛନ୍ତି। ଏହିସବୁ ପ୍ରୋଗ୍ରାମ ମାଧ୍ୟମରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ବିତ୍ତୀୟ ସହାୟତା ହିତାଧିକାରୀମାନଙ୍କୁ ଦିଆଯାଉଛି। ତେଣୁ ଆପଣମାନେ ଆମର ଯୋଉ ଅଛି କ୍ଷୁଦ୍ର ଜଳସେଚନ ବିଭାଗ କୃଷି ବିଭାଗ ମତ୍ସ୍ୟ ବିଭାଗ ତା ଛଡା ଆମର ଯୋଉ ମୃତ୍ତିକା ସଂରକ୍ଷଣ ବିଭାଗ ଅଛି ସେଇ ବିଭାଗର ଅଧିକାରୀ ସହିତ ସମ୍ପର୍କ କରନ୍ତୁ। ସମ୍ପର୍କ କଲେ ସେମାନେ ବିଭିନ୍ନ ସ୍କିମ୍ ବିଷୟରେ ଆପଣଙ୍କୁ ସୂଚନା ଦେବେ। ଆପଣମାନେ ନିଜ ଲେବୁଲରେ ସେଇ ସ୍କିମ୍ର ସୁବିଧା ସୁଯୋଗ ନେଇ ଆପଣ ନିଜ ଜମିରେ ପୋଖରୀ ଖୋଳିପାରିବେ। ଏହାଦ୍ୱାରା କଣ ହବ ନା ସେଇ ପୋଖରୀରେ ଆପଣ ମାଛ ଚାଷ କରିବେ ପୋଖରୀ ହୁଡ଼ାରେ ଆପଣ ଆମର ଯୋଉ ଉଦ୍ୟାନ ଫସଲ ଅଛି ଯେମିତି ଅମୃତଭଣ୍ଡା ହଉ କଞ୍ଚା କଦଳୀ ପାଚିଲା କଦଳୀ ଅନ୍ୟାନ୍ୟ ପନିପରିବା ଚାଷ କରିପାରିବେ। ସେଇ ଯୋଉ ପାଣିକୁ ଉପଯୋଗ କରି ଆପଣ ରବି ଋତୁରେ କିମ୍ବା ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜର ଆୟକୁ ବୃଦ୍ଧି କରିପାରିବେ। ଆଉ ଗୋଟେ ହେଲା ଯୋଉଠି ବଡ଼ ନଦୀ ଅଛି ମଧ୍ୟମ ଧରଣର କିମ୍ବା ବଡ଼ ନାଳ ଅଛି ସେଇଠି ଆପଣଙ୍କର ଯୋଉ ପ୍ରତିନିଧି ସବୁ ଅଛନ୍ତି ମାନେ ଇଲେକ୍ଟେଡ୍ ରିପ୍ରେଜେଣ୍ଟେଟିଭ୍ ସେଇ ସରପଞ୍ଚ ହୁଅନ୍ତୁ କିମ୍ବା ବ୍ଲକ ଚେୟାରମ୍ୟାନ୍ ହୁଅନ୍ତୁ ସେମାନଙ୍କ ସହିତ ଯୋଗାଯୋଗ କରି ଆପଣମାନେ ଯୋଉ ରହିଛି ମଧ୍ୟମ ଧରଣର ଯୋଉ ଚେକ୍ ଡ୍ୟାମ୍ ଅଛି ସେଇ ନଦୀରେ ତାକୁ ମଧ୍ୟ କରିପାରିବେ। ସେଥିରୁ ଆପଣ ଜଳସେଚନର ସୁବିଧା ଦୁଇ ସାଇଡ୍ରେ କେନାଲ ଖନନ କରି ତାର ସୁବିଧା ସୁଯୋଗ ମଧ୍ୟ ନେଇପାରିବେ। ଏଥିପାଇଁ ବିଭିନ୍ନ ଗ୍ରାମର ଲୋକମାନେ ଏକଠା ହୋଇ ଏହି ଦିଶାରେ କାର୍ଯ୍ୟ କଲେ ନିଶ୍ଚିତ ରୂପରେ ଜଳ ସମ୍ପଦର ସଂରକ୍ଷଣ ହେବ। ଆଉ କିନ୍ତୁ ବର୍ତ୍ତମାନ ଆମେ କଥା ହେବା ଯେ ଥରେ ଜଳ ସଂରକ୍ଷଣ ହେଇଗଲେ ଆପଣ ଯୋଉ ବର୍ତ୍ତମାନ କହୁଥିଲେ ଯେ ପ୍ରତି ବିନ୍ଦୁରୁ ଆମେ କେମିତି ଅଧିକା ଫସଲ ଉତ୍ପାଦନ କରିବା ସେ ବିଷୟରେ ବର୍ତ୍ତମାନ ଆମର ସରକାର ପର୍ଟିକୁଲାରଲି ଆମର ଯୋଉ ସଂସ୍ଥା ଅଛି ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଆମେ କାର୍ଯ୍ୟ କରୁଛୁ ଯେମିତି କମ୍ ଜଳରେ ଅଧିକରୁ ଅଧିକ କୃଷି ଉତ୍ପାଦନ ହେଇପାରିବ। ଆଚ୍ଛା, ଏଇ ଯୋଉ କମ୍ ଜଳରେ ଅଧିକରୁ ଅଧିକ କୃଷି ଉତ୍ପାଦନ ହେବାର ଯୋଉ ପ୍ରଣାଳୀ ଅଛି ସେଥିରେ ମୁଖ୍ୟତଃ ଦୁଇଟି ବିଷୟ ଅଛି। ଗୋଟିଏ ହେଉଛି ବୁନ୍ଦା ଜଳସେଚନ ଆଉ ଗୋଟିଏ ହେଉଛି ସିଞ୍ଚନ ଜଳସେଚନ। ଯଦି ଆପଣମାନେ ବିଲ ଫସଲ ନଉଛନ୍ତି ଚାଷୀ ଭାଇମାନେ ଯେମିତି ବିରି ହେଲା ମୁଗ ହେଲା କିମ୍ବା ଆପଣ ମଟର ହେଲା କିମ୍ବା ଚଣା ହେଲା କିମ୍ବା ଧାନ ହେଲା କିମ୍ବା ଅନ୍ୟାନ୍ୟ ଫସଲ ଯୋଉଟା କି ଆପଣମାନେ ବିଲରେ ନଉଛନ୍ତି ତାକୁ ବେଶୀ ଚଉଡ଼ା ଦୂରତା ଦରକାର ପଡେ ନାହିଁ ସେଇଗୁଡିକ ଆପଣ ସିଞ୍ଚନ ପଦ୍ଧତି ବା ସ୍ପ୍ରିଙ୍କ୍ଲର ଜଳସେଚନ ମାଧ୍ୟମରେ ଚାଷ କରିପାରିବେ ଯାହାଦ୍ୱାରା କମ୍ ଜଳ ଖର୍ଚ୍ଚରେ ଅଧିକ ଉତ୍ପାଦନ ମିଳିପାରିବ।
1: ଯା ହଉ ଅପା, ସୁନ୍ଦର ଆଲୋଚନାଟି ବିଶେଷଜ୍ଞ ମାସେ ଆମକୁ ଶୁଣେଇଲେ। ଏଇ ଆମର ଏଇ ବର୍ଷା ଦିନ ହେଲେ କେମିତି ଜଳକୁ ଆମେ ସଞ୍ଚୟ କରି ରଖିବା ଏବଂ ବର୍ଷ ସାରା ତାକୁ ବ୍ୟବହାର କରିବା ଆଉ ସବୁଠୁ ବଡ କଥା ଆମର ଭୂତଳ ଜଳକୁ କେମିତି ବଢେଇବା ଏସବୁ ବିଷୟରେ ଆମେ ଜାଣିଲେ ଆଗକୁ ସମସ୍ତେ ସଚେତନ ହବା, ଜଳକୁ ସଞ୍ଚୟ କରିବା, ଆମ ଆଗାମୀ ପିଢି ଯେମିତି ଜଳ ସଙ୍କଟରୁ ମୁକ୍ତ ରହିବେ ସେ ବ୍ୟବସ୍ଥା କରିବା।
2: ହଉ, ଏତେ ସୁନ୍ଦର ଆଲୋଚନା ପାଇଁ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏବେ ନବା ବିଜ୍ଞାପନ।
1: ବିଜ୍ଞାପନ ନବା
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା।

0: ପାଣି ତା ଦ୍ଵାରା ନଷ୍ଟ ହଉଛି, ଆମେ ତା ଦ୍ଵାରା ପାଣି ମଧ୍ୟ କମେଇ ଦେଇପାରିବା, ଆଉ ସରକାରଙ୍କ ସବସିଡିରେ ମଧ୍ୟ ଆମେ ଜିନିଷଟି ପାଇପାରିବା। ତେବେ ଜହ୍ନି ଆଉ କାକୁଡି, ତାର କାକୁଡିରେ ତ ଆପଣଙ୍କର କିଛି କ୍ଷତି ହବନି, ଯେତେ କାକୁଡି ହବ ତାର ତ ଦାମ ମିଳିବ ଅଧିକା। ଆଉ କାକୁଡି ଚାଷ ଉପରେ ଟିକେ କହିଲେ କେମିତି କଣ କରୁଛନ୍ତି?
1: କାକୁଡି ତ ମନ୍ଦା ହେଇକି ଆଜ୍ଞା ଲାଗିବ, ମନ୍ଦାରେ ଖତ ସାର ଦିଆ ହବ।
0: କେତେ ଜମି କରିଛନ୍ତି?
1: 50 ଡିସିମିଲ ଲଗେଇଛି।
0: ହଁ, କେମିତି କରନ୍ତି ଟିକେ କୁହନ୍ତୁ।
1: କାକୁଡି ଆଜ୍ଞା ତା ଖତ ସାର ଡିଏପି ସାର ଦିଆଯିବ, ତାପରେ ତାର ମଞ୍ଜି 4 ଲେଖା ମନ୍ଦାକେ ଲଗେଇ ହବ, ଲଗେଇଲା ପରେ ସେ ଡ୍ରେନକୁ ତାର ସେ ମାଡ଼ିବ। ନହେଲେ ଏବେ ଟେଲି ସିଷ୍ଟମ ହେଇଗଲାଣି, ଯେଉଁ ହର୍ଟିକଲଚର ଦଉଛନ୍ତି ବାଉଁଶ ନେଟ୍ ଦ୍ଵାରା ସେ ନଟା ତାର ଉପରକୁ ଉଠିବ, ତୋଳିବାକୁ ସୁବିଧା, ତାପରେ ଫସଲ କିଛି ନଷ୍ଟ ହବନି। ଗୋଟେ ଏଇ ଯେଉଁ ତଳେ ମାଡ଼ୁଛି ପ୍ରାୟ କାକୁଡ଼ି ସଢ଼ି ଯାଉଛି, କିନ୍ତୁ ଏଇଟା କ'ଣ ନେଟ୍ରେ ଗଲେ କୌଣସି ଫଳ ସଢ଼ିବନି, ଏଇଟା ସୁବିଧା ଅଧିକ ଅମଳ। ଆଜ୍ଞା ଏଇଟା ତଳେ ଯେଉଁଟା ମାଡ଼ୁଛି ସେଠାରେ ଫସଲ ବେଶୀ କିଛିଟା ସଢ଼ିଯାଏ, ଫିମ୍ପି ହେଇକିରି ସଢ଼ିଯାଏ,
0: ତେଣୁ ଏଥିରେ ଆଉ କିଛି ହବନି।
1: ଏଥିରେ ନେଟ୍ରେ ଯୋଉ ଟେଲି ତା ଦ୍ଵାରା କିଛି ନଷ୍ଟ ହବାନି।
0: ନେଟ୍ରେ କଣ ଆପଣ କରିଛନ୍ତି ଚାଷ?
1: ଏବେ ଆଜ୍ଞା ମୁଁ ଆଗରୁ କରୁଥିଲି, ଏବେ ଖାଲି ଇଏରେ କରିଦେଇଛି, ତଳେ ସେ ମାଡ଼ୁଛି ନଟାରେ।
0: ଆପଣ ଆଗକୁ ଏଇଭଳି ଡ୍ରିପ୍ ଇରିଗେସନ କରନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କର ଲାଭବାନ ହେବେ। ଆମର ମୁଖ୍ୟ କଥା ହଉଛି ପାଣିଟା ଆମେ ବଞ୍ଚେଇ ଦେଇପାରିବା।
2: ବୁଝିଲ ଅପା, ଇଏ ଭାଇ ଜଣକ ସୁନ୍ଦର ପନିପରିବା ଚାଷ କରି ବେଶ ଆଗକୁ ଯାଇଛନ୍ତି, ଶୁଣିକିରି ଖୁସି ଲାଗିଲା। ସମସ୍ତେ ମଧ୍ୟ ଭାଇଙ୍କ ଭଳି ଆଗେଇ ଆସନ୍ତୁ, ବିଭିନ୍ନ ପନିପରିବା ଚାଷ କରନ୍ତୁ ଏବଂ 2 ପଇସା ରୋଜଗାର କରନ୍ତୁ।
0: ହଉ, ଏସବୁ ଆଲୋଚନା ପରେ, ଏ ତ ବର୍ଷା ଦିନ, ବର୍ଷାକୁ ଭରସା ନାହିଁ। ଯଦି ଥଣ୍ଡା ହେଇଗଲା ପୁଣି ସହଜେ ତମର ଦେହଟି ବେଶୀ ଖରାପ ଅଛି, ଉଠିଯିବା ଏଥର,
2: ଉଠିବା।
0: ତେବେ ଆଜିର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଏଠି ରଖି ମୁଁ ଆପଣମାନଙ୍କ ଠାରୁ ବିଦାୟ ନଉଛି। ସୀତା ଆପା,
2: ମୁଁ ଭଜନୀ, ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ସୀତାମଣି ଦେବୀ ଏବଂ ବିଭୂତିଭୂଷଣ ମିଶ୍ର। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସଦ ସମୀକ୍ଷା। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଏଇ ଟିକେ ପରେ

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଯୁଗଳକଣ୍ଠରେ ସଜାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଚଳଚ୍ଚିତ୍ରଟି ହେଉଛି ରାଜ୍।